0: ଆକାଶବାଣୀ ରାଉରକେଲା ଶୁଣିବା ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: समाचार सुनेंगे।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଥର ଶୁଣିବା ଶିବକୁମାର ରଥଙ୍କ ରଚନାରୁ, କଣ୍ଠଶିଳ୍ପୀ ଝୁମୁକି ରଥ।

ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଇତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଶୁଣିବା ନିରଞ୍ଜନ ରାଉତଙ୍କ ରଚନାରୁ କଣ୍ଠଶିଳ୍ପୀ ଭାରତୀ ଭୂୟାଁ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ ନମ୍ବରକୁ 8249809672। ଟେଲିଫୋନ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଶୁଣିବା ଧ୍ରୁବଚରଣ ସାହୁଙ୍କ ରଚନାରୁ, କଣ୍ଠଶିଳ୍ପୀ ଭାରତୀ ଭୂୟାଁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇବା ବଛର ହେବାର୍କେ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗନୁ ଗ୍ରାମାଞ୍ଚଳ ଯୋଗାଯୋଗ ଭିତ୍ତିଭୂମିକେ ବରକସ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ପାଞ୍ଚ ବଛରେ ଗାଁ ଇଲାକା ରାସ୍ତା ଆଉ ସେତୁ ନିର୍ମାଣ ବାବଦେ 32,000 କୋଟି ଅଧିକା ଟଙ୍କା ଖର୍ଚ୍ଚ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଯୋଜନା ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଥିବା ରାଜ୍ୟ କ୍ୟାବିନେଟ୍ର ବୈଠକଟି ଇ ବାବଦ ପ୍ରସ୍ତାବକେ ମଞ୍ଜୁରୀ ମିଳିଛି। ଇତାର ସହିତ 7ଟା ବିଭାଗର 13ଟା ପ୍ରସ୍ତାବକେ ଆଲୋଚନା ଉତ୍ତରୁ ଅନୁମୋଦନ କରାଯାଇଛି। ବୈଠକରୁ ମୁଖ୍ୟ ଶାସନ ସଚିବ ଅନୁଗର କ୍ୟାବିନେଟ୍ ନିଷ୍ପତ୍ତି ବାବଦେ ଗଣମାଧ୍ୟମକେ ସୂଚନା ଦେଇଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟନ ଆଇଜ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଆଉ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାର ଉନ୍ମୋଚନ କରିବେ। ସମ୍ଭାବ୍ୟ COVID-19 ପରିସ୍ଥିତିକେ ନଜରଟି ରଖିକରି ଗତକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ପ୍ରସ୍ତୁତି ଆଉ ଜରୁରୀ ପଦକ୍ଷେପ ବାବଦେ ସମୀକ୍ଷା କରାଯାଇଥିଲା। COVID-19 ନେଇକରି କେନ୍ସି ପ୍ରକାରର ଗୁଜବ କି ଅପପ୍ରଚାରକେ ନାଇଁ ଡରିକରି ସଚେତନ ରହିବା ସହିତ ସ୍ୱାସ୍ଥ୍ୟ ସୁରକ୍ଷା ନିୟମାବଳୀ ମାନବାର୍କେ ଲୋକଙ୍କୁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ପରାମର୍ଶ ଦେଇଛନ୍। 2026-27 ଆର୍ଥିକ ବଛର ଲାଗି ରାଜ୍ୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଆଇଷ୍ଠାନୁ ମୂଲ ହେଉଛି। ଆଇବା ମାସ 14 ତାରିଖ ତକ୍ ଏ ପ୍ରକ୍ରିୟା ଚାଲବା। ଯୋଜନା ବାବଦେ ପୁରା ତଥ୍ୟ ପର୍ଯ୍ୟଟନ ବିଭାଗ ୱେବସାଇଟ୍ dot.odisha.gov.in ମିଳିପାରୁଛି। ଆବେଦନକାରୀମାନେ ଜିଲ୍ଲାପାଳ, ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଉ ପର୍ଯ୍ୟଟନ ବିଭାଗ ୱେବସାଇଟ୍ନୁ ଫର୍ମ ନେଇପାରିବେ। ଏ ବଛର ଆବେଦନକାରୀମାନେ ଆଇବା ମାସ 14 ତାରିଖ ଭିତରେ ଅନ୍ଲାଇନ୍ ଜରିଏ ବିଲ୍ ଆବେଦନ କରିପାରିବେ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। କଟକ ବାଦାମବାଡ଼ିଠାରେ 3 ଏକର ଜମିନ୍ ଥି 42 କୋଟି ଟଙ୍କା ଖର୍ଚ୍ଚା ଥି ତିଆର ରାଜ୍ୟର ସବୁନୁ ବଡ଼ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଗଲାକାଲି ଲୋକାର୍ପିତ ହୋଇଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଇତାକେ ଉଦ୍ଘାଟନ କରିଛନ୍। ଏହି ଅତ୍ୟାଧୁନିକ ସ୍ମାର୍ଟ ପାଠାଗାର ଥି 1,00,000 ଅଧିକା ବହି, 1,000 ଅଧିକା ପାଠକ ବସବାର ଲାଗି ଜାଗା, ଇ ଲାଇବ୍ରେରୀ, ଗବେଷଣା କକ୍ଷ, ପ୍ରେକ୍ଷାଳୟ, କ୍ୟାଫେଟେରିଆ ସହିତ ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଯୁବପିଢ଼ିର ଦକ୍ଷତା ଆଉ ଦେଶ ନିର୍ମାଣ ଦିଗେ ଯୋଗଦାନକେ ସମ୍ମାନ ଜନେଇକରି ଫି ବଛର ଆଜିର୍ ଦିନକେ ବିଶ୍ୱ ଯୁବକୌଶଳ ଦିବସ ଭାବେ ପାଳନ କରାଯାଇସି। ଏ ଦିବସ ପାଳନ ଲାଗି ମିଳିତ ଜାତିସଂଘନ ଶ୍ରୀଲଙ୍କା ଦେଇଥିବା ପ୍ରସ୍ତାବକେ 2014 ନଭେମ୍ବର 11 ତାରିଖ ଦିନ ଗୃହୀତ କରାଯାଇଥିଲା। 2015 July 15 ଦିନ ବିଶ୍ୱ ଯୁବକୌଶଳ ଦିବସ ଉଲ୍ଗୁନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଦକ୍ଷତା ବିକାଶ ଯୋଜନା ମୂଲ କରିଥିଲେ। ଏହି ଯୋଜନାଥି ସରକାରଙ୍କ ତରଫରୁ ଜୁଆନ ପିଲା ଟୁକେଲମାନଙ୍କୁ ଭିନ୍ ଭିନ୍ କ୍ଷେତ୍ରର ମାହାଲିଆ ଔଦ୍ୟୋଗିକ ପ୍ରଶିକ୍ଷଣ ଦିଆଯିବାର ସୁବିଧା ରହିଛି। ଏହି ଦିବସ ଅବସରରେ ଆଜି ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯିବା। କାର୍ଯ୍ୟକ୍ରମଟି ଶିଳ୍ପ, ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ରାଜ୍ୟ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପୋଷ୍ଟ ଡ୍ରାଫ୍ଟ କେପ୍କେ ନିର୍ଭୁଲ ଭାବେ କରିବା ଲାଗି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ବିଏଲ୍ଓ ଆଉ ବିଏଲ୍ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ଆଉ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ଦେଖରେଖରେ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଜିଲ୍ଲାର 2 ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ମାଇ ଭାରତର ଜିଲ୍ଲା ପରାମର୍ଶଦାତା କମିଟିର ପହିଲା ବୈଠକ ଆଉ ଜିଲ୍ଲା ସମନ୍ୱୟ କମିଟିର ବୈଠକ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାନ ଥିବା ସଦ୍ଭାବନା ସଭାଗୃହନ ହୋଇଯାଇଛି। ବୈଠକଟି ଜିଲ୍ଲାନ ଯୁବ ସଶକ୍ତିକରଣ, ସ୍ୱେଚ୍ଛାସେବା, ଭିନ୍ ଭିନ୍ ସରକାରୀ ବିଭାଗ ଭିତରେ ତାଲମେଲ ଆଉ ମାଇ ଭାରତ କାର୍ଯ୍ୟକ୍ରମକେ ଅଧିକା ବ୍ୟାପକ କରବାର ଉପରେ ଆଲୋଚନା କରାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ସମ୍ମିଳନୀ କକ୍ଷନ ଭିନ୍ ଭିନ୍ ସରକାରୀ ଅଭିଯୋଗର ସ୍ଥିତି ବାବଦ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ସବୁ ଅଭିଯୋଗମାନଙ୍କୁ ଆଇବା ହପ୍ତେ ଭିତରେ ସମାଧାନ କରିବାରକେ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ଦକ୍ଷିଣ ବାଂଲାଦେଶ ଉପରେ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବଥି ରାଜ୍ୟ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା

ଅନୁସାରେ ଏବେ 24 ଘଣ୍ଟା ଭିତରେ 11 ଜିଲ୍ଲାନ ଅତି ଜବରନୁ ଜବର ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ସହିତ 9 ଜିଲ୍ଲାନ ଜବର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆପଣମାନେ କାର୍ଯ୍ୟକ୍ରମ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣାପଡ଼ିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହାସହ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନେତ୍ରୋତ୍ସବରେ ମହାପ୍ରଭୁ ଗତକାଲି ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବା ପରେ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳି ସହ ପଟୁଆରରେ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରାଇବେ। ଏହାପରେ ତିନି ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଲଗାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ୍ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ

0: ଲକ୍ଷ୍ମୀଚରଣ ମାଝି ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର 7ଟି ପ୍ରସ୍ତାବ ପାଇଁ 32,067 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ସେତୁବନ୍ଧ ଯୋଜନାର 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ, 1,750 ନୂତନ ସେତୁର ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି। ରାଜ୍ୟର ନଦୀବନ୍ଧ ଓ ସେତୁର ଉପରମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ବ୍ରିଜ୍ କମ୍ ୱେୟାର ଯୋଜନାକୁ 2026-27 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବାକୁ MMSY ଦୁର୍ଗମ ଅଞ୍ଚଳ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଓଡ଼ିଶା କୃଷି ବିପଣନ ଆଇନ 1956 ରଦ୍ଦ କରିବା ସହ ନୂତନ କୃଷି ଓ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗଙ୍କୁ ପୁଞ୍ଜି ବିନିଯୋଗ ରିହାତି ପ୍ରଦାନ ବ୍ୟବସ୍ଥାକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ କରାଯାଇଥିବା ଦେଶରେ 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ଓଡ଼ିଶାର 5 ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର ଏବଂ ପାରାଳାଖେମୁଣ୍ଡି ଷ୍ଟେସନର ଉଦ୍ଘାଟନ ହେବ। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। କଟକ ସହରରେ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଲୋକାର୍ପିତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅତ୍ୟାଧୁନିକ ସ୍ମାର୍ଟ ପାଠାଗାରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଡକ୍ଟର ମହାପାତ୍ର କହିଛନ୍ତି, ଜ୍ଞାନ, ଗବେଷଣା ଓ ପଠନ ସଂସ୍କୃତି ବିକାଶ ଦିଗରେ ଏହି ପାଠାଗାର ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅବସରରେ ମନ୍ତ୍ରୀ ଗୁରୁଡ଼ି ଝାଟିଆଠାରେ ହେବାକୁ ଥିବା ଏକ ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମ୍ଭାବ୍ୟ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଜନସାଧାରଣଙ୍କୁ କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନ ହୋଇ ସଚେତନ ରହିବା ସହ ଆବଶ୍ୟକ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ନଗଦ ଟଙ୍କା ଜମା କରି ଚାଷୀମାନେ ଲ୍ୟାମ୍ପସରୁ ସାର କ୍ରୟ କରିପାରିବେ। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏନେଇ ସମସ୍ତ ଲ୍ୟାମ୍ପସକୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର 65 ବିଧାନସଭା ନିର୍ବାଚନ ମଣ୍ଡଳୀରେ 36 ନୂତନ ବୁଥସ୍ତରୀୟ ଅଧିକାରୀ ଓ ବିଏଲ୍ଓ ସୁପରଭାଇଜରମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ଆଜି ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକି ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀଙ୍କ ସେବା ଶୁଶ୍ରୂଷା, ଆଲୋଚିକା ଡାକ୍ତର ନିବେଦିତା ପାଣି।
2: ଆମ ସମସ୍ତଙ୍କ ଘରେ ପରିବାରରେ କେହି ନା କେହି କେତେବେଳେ ରୋଗରେ ପୀଡ଼ିତ ହୋଇଥାନ୍ତି। ଦିନେ ମା ଦୁଇ ଦିନ ରୋଗରେ ପଡ଼ିବା ଅଲଗା କଥା, ମାତ୍ର ଯଦି କେହି ଦୀର୍ଘ ସମୟ ପାଇଁ ରୋଗରେ ପଡ଼ିଥାନ୍ତି, ଶଯ୍ୟାଶାୟୀ ହୋଇଯାଆନ୍ତି, ତେବେ ତାଙ୍କର ସେବା ଶୁଶ୍ରୂଷା ସମୟରେ ଆମକୁ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ। ଶଯ୍ୟାଶାୟୀ ରୋଗୀ ଚେତାପୂର୍ଣ୍ଣ ଅଥବା ଚେତାଶୂନ୍ୟ ଅବସ୍ଥାରେ ଥାଇପାରେ। ଏଭଳି ରୋଗୀକୁ ସମ୍ପୂର୍ଣ୍ଣ ସେବା ଯତ୍ନ ପ୍ରଦାନ କରିବା ନିହାତି ଜରୁରୀ। ଶଯ୍ୟାଶାୟୀ ରୋଗୀର ପ୍ରମୁଖ ସମସ୍ୟାଗୁଡ଼ିକ ହେଲା ଯଥା ଆଖିଡୋଳାର ଗୋଲାକାର, ସ୍ୱଚ୍ଛ ପଟଳର କ୍ଷତ ବା ଘା, ଚାପଜନିତ ଚର୍ମ ଉପରେ ଯନ୍ତ୍ରଣାଦାୟୀ ଘା, ପୁଷ୍ଟିହୀନତା, ଶରୀରର ଲବଣର ଅସମତା। ଚେତାଶୂନ୍ୟ ଶଯ୍ୟାଶାୟୀ ରୋଗୀର ଯତ୍ନ ମଧ୍ୟରେ ଶ୍ୱାସନଳୀକୁ କଫ, ଛେପ, ଖଙ୍କାରରୁ

0: ମୁକ୍ତ ରଖିବା ଉଚିତ, ଶରୀରକୁ ସଠିକ୍ ମାତ୍ରା ଜଳୀୟ ଅଂଶଦ ପ୍ରଦାନ କରିବା ଉଚିତ, ମଳମୂତ୍ର ତ୍ୟାଗକୁ ନିୟମିତ ଏବଂ ନିୟନ୍ତ୍ରିତ କରିବା ଉଚିତ। ଶରୀର ଚାଳନା ମନ୍ଥରତା ଯୋଗୁଁ ମାଂସପେଶୀଗୁଡ଼ିକ ଶୁକୁଡ଼ିଯାଏ, ଧମନୀରେ ରକ୍ତ ମଧ୍ୟ ଜମାଟ ବାନ୍ଧିଯାଏ, ତେଣୁ ଚର୍ମକୁ ସତେଜ ଓ ଚାପମୁକ୍ତ ରଖିବା ଦରକାର। ଆମେ ପ୍ରଥମେ ଜାଣିବା ଦାନ୍ତ, ମାଢ଼ି, ଜିଭ ଏବଂ ଓଠର ଯତ୍ନ। ଚେତାପୂର୍ଣ୍ଣ ରୋଗୀକୁ ତାର ମୁଖଗହ୍ୱରର ଯତ୍ନ ପାଇଁ ସହଯୋଗ ପ୍ରଦାନ କରିବା, ସେଥିପାଇଁ ଲୁଣ ପାଣି, ସୋଡିୟମ ବାଇକାର୍ବୋନେଟ୍, ଲେମ୍ବୁରସ କିମ୍ବା ନିମ୍ବପତ୍ର ଫୁଟାପାଣି ଇତ୍ୟାଦିରେ ମୁଖଗହ୍ୱରକୁ ପରିଷ୍କାର ଓ ଜୀବାଣୁମୁକ୍ତ କରିବା। ଶଯ୍ୟାଶାୟୀ ରୋଗୀର ଶରୀରର ଶୋଧନ ପ୍ରକ୍ରିୟାର ସାଧାରଣ ବିଧି ହେଲା ରୋଗୀକୁ ଏକାନ୍ତତା ପ୍ରଦାନ କରିବା। ଶରୀର ଶୋଧକ ପଶ୍ଚାତ ଚର୍ମ ଉପରୁ ସାବୁନକୁ ଭଲ ଭାବରେ ପୋଛି ଧୋଇ ଛଡ଼ାଇବା, ହାତ ଓ ଗୋଡ଼ ନଖକୁ ସଫା କରିବା। ଶରୀରର ଶୋଧନ କ୍ରିୟା ପ୍ରଥମେ ଶରୀରର ଉପରଭାଗ ଯଥା ମସ୍ତକ, ମୁଖ, ଛାତି ଇତ୍ୟାଦିରୁ ଆରମ୍ଭ କରି ଧୀରେ ଧୀରେ ନିମ୍ନ ଆଡ଼କୁ କରିବାକୁ ହୁଏ। ପାଣିର ଉତ୍ତାପ ରୋଗୀକୁ ସୁହାଇବା ଭଳି ଦରକାର। ଚର୍ମ ନ ଶୁଖିବା ପାଇଁ ତୈଳଯୁକ୍ତ, ପାରାଫିନ୍ ଇତ୍ୟାଦି ବ୍ୟବହାର କରିବା ଉଚିତ। ତାପରେ ହେଲା ପିଠି ପଛର ଆମେମାନେ କିପରି ଯତ୍ନ ଦେବା। ପ୍ରତି 2 ଘଣ୍ଟାରେ ଥରେ ପିଠି ପଛରେ ଯତ୍ନ ନେବା ଆବଶ୍ୟକ। ପିଠିକୁ ସାବୁନ ଓ ପାଣିରେ ଆମେ ଧୋଇଦେବା, ନରମ କନାରେ ପୋଛି କରି ପାଉଡର ପକାଇ ହାଲକା ମାଲିସ କରିବା ଉଚିତ। ନିୟମିତ ମାଲିସ ଓ ପିଠିକୁ ହାଲକା ଭାବରେ ଥାପୁଡ଼ାଇବା ଉଚିତ, ଏହାଦ୍ୱାରା ରକ୍ତ ସଞ୍ଚାଳନ ହୋଇଥାଏ। ମୁଣ୍ଡ ଏବଂ କେଶର ଶୋଧନ କପାଳ ଓ ମସ୍ତକକୁ ମାଲିସ ଓ ପାନିଆରେ କୁଣ୍ଡାଇବା ଉଚିତ। ରୋଗୀ ଯେଉଁ ଶୋଇବା ଖଟରେ ଥାଏ ସେହି ବେଡସିଟ୍ ଏବଂ ତକିଆ ଖୋଳକୁ ତୌଲିଆ ଏବଂ ରବର ଚାଦର ବା ମାକିନ୍ଟୋସ୍ରେ ଘୋଡ଼ାଇ ରଖିବା ଦରକାର। ଆଖିର ଆମେ କିପରି ଭାବେ ଯତ୍ନ ନେବା? ପ୍ରତି ଆଖିକୁ ଭିତର ଆଡ଼ୁ ବାହାରୁ ଅଲଗା ଅଲଗା ତୁଳାରେ ପୋଛିଦେବା ଆବଶ୍ୟକ। ଆଖି ପରେ କିଏ ଆସିଲା? ନାକ ଏବଂ କାନ। ନାକ ମଧ୍ୟରେ ଅଧିକ ବକଳା ଥିଲେ ଓଦା ବା ନରମ କନା ବା ତୁଳା ଦ୍ୱାରା ସଫା କରିବା। କାନାର ସାମ୍ନାପଟ ଓ ପଛପଟରେ ଜମିଯାଇଥିବା ତୈଳାକ୍ତ ମଇଳାକୁ ଓଦା ତୁଳାରେ ପୋଛିଦେବା। ଶରୀରର ମୂଳଦ୍ୱାର ଏବଂ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନ, ଏହା ନିହାତି ରୂପେ ଆମେମାନେ ଭଲରେ ସଫା ରଖିବା ଦରକାର। ପ୍ରଥମେ ପରିସ୍ରା ଦ୍ୱାରା ସଫା କରିବା ଏବଂ ତାପରେ ମଳଦ୍ୱାର ସଫା କରିବା ଉଚିତ। ପ୍ରତିଥର ପରିସ୍ରା ଓ ମଳତ୍ୟାଗ ପରେ ଏହାକୁ ପରିଷ୍କାର କରିବା ଏବଂ ଯିଏ ସେବା ପ୍ରଦାନ କରେ ସେ ନିଜ ହାତକୁ ଭଲ ଭାବରେ ସାବୁନ ପାଣିରେ ଧୋଇବା ଦରକାର। ଶଯ୍ୟାଶାୟୀ ରୋଗୀର ନିୟମିତ ବ୍ୟାୟାମ ବା ଶରୀର ସଞ୍ଚାଳନା କରାଇବା ଉଚିତ। ମୂତ୍ରାଶୟର ଯତ୍ନ, ସଠିକ୍ ନିରୂପିତ ଆକାରର ଫଲିସ୍ କ୍ୟାଥେଟରର ବ୍ୟବହାର ଏବଂ ପ୍ରତି ମାସରେ ଏହାକୁ ବଦଳାଇବା ଦରକାର। ପରିସ୍ରା ଥଳିକୁ ଅଣ୍ଟା ତଳକୁ ରଖିବା ଦରକାର ଏବଂ ଠିପି ମଧ୍ୟ ବନ୍ଦ ରଖିବା ଉଚିତ। ସନ୍ତୁଳିତ ସୁଷମ ଖାଦ୍ୟ ଓ ଆବଶ୍ୟକ ମାତ୍ରାର ଜଳୀୟ ଅଂଶ ଖାଦ୍ୟପେୟରେ ନିହାତି ଭାବରେ ଦରକାର। କୋଷ୍ଠକାଠିନ୍ୟ ପ୍ରତିରୋଧକ ପାଇଁ ନିୟମିତ ବ୍ୟାୟାମ, ଶରୀର ସଞ୍ଚାଳନ କରିବା ଉଚିତ। ସଠିକ ମାତ୍ରାରେ ପାଟି ବାଟେ ପାନୀୟ ପ୍ରଦାନ ଓ ଖାଦ୍ୟତନ୍ତୁ ଦେବା ଉଚିତ। ବେଳେବେଳେ ଏହି ରୋଗୀମାନଙ୍କର ତରଳ ଝାଡ଼ା ମଧ୍ୟ ହୋଇଥାଏ, ତେଣୁ ସେହି ପ୍ରକାର ରୋଗୀକୁ ପୂର୍ଣ୍ଣ ମାତ୍ରାରେ ଜଳୀୟ ଅଂଶ ଦେବା ଉଚିତ ଏବଂ ଡାଇରିଆର ଔଷଧ ପ୍ରଦାନ କରିବା ଉଚିତ। ଏହି ସମସ୍ତ ପ୍ରକାର ଚିକିତ୍ସା ସେବା ପ୍ରଦାନ କଲେ ଶଯ୍ୟାଶାୟୀ ରୋଗୀର ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟିବାର ଆଶା ସଞ୍ଚାରିତ ହୁଏ। ତେଣୁ ଯଦି ଆପଣଙ୍କ ଘରେ କେହି ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀ ଥାଆନ୍ତି ତେବେ ଆପଣ ସତର୍କ ହୋଇ ତାଙ୍କର ସେବା କରିପାରିବେ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ ରହିଥିଲା ଆଲୋଚନା ଦୀର୍ଘକାଳୀନ ଶଯ୍ୟାଶାୟୀରେ ରୋଗୀଙ୍କ ସେବା ଶୁଶ୍ରୂଷା। ଆଲୋଚିକା ଥିଲେ ଡାକ୍ତର ନିବେଦିତା ପାଣି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି 12 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହେଲା ସ୍ପେନ୍। ଭାରତ ବ୍ରିଟେନ ମଧ୍ୟରେ ଆଜିଠାରୁ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 90% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧ ଉତ୍ପାଦ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ସୁଫଳ ମିଳିବ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ମସିହା ପର୍ଯ୍ୟନ୍ତ

ଆର୍ଥିକ ଅଭିବୃଦ୍ଧିକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପରମାଣୁ ଶକ୍ତି କାର୍ଯ୍ୟକ୍ରମ କ୍ଷେତ୍ରକୁ ନିରନ୍ତର ଭାବେ ବ୍ୟାପକ କରାଯାଉଛି ବୋଲି ସରକାର କହିଛନ୍ତି। ଏବେ 7ଟି ସ୍ଥାନରେ 8.78 ମେଗାୱାଟ୍ ଶକ୍ତି କ୍ଷେତ୍ର ସ୍ଥାପନା ସହିତ 24ଟି ପରମାଣୁ ଶକ୍ତି ରିଆକ୍ଟର ପରିଚାଳନା କରାଯାଉଛି। 8000 ମେଗାୱାଟ୍ର ମିଳିତ କ୍ଷମତା ଆଧାରିତ ଆଉ 10

0: କରିଛନ୍ତି। ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆରୁ ଭାରତକୁ ଦୀର୍ଘକାଳୀନ ୟୁରାନିୟମ୍ ରପ୍ତାନୀ ପାଇଁ ମାର୍ଗ ଉନ୍ମୁକ୍ତ ହୋଇଛି। ଏହି ପରମାଣୁ ଶକ୍ତି ରିଆକ୍ଟରଗୁଡ଼ିକ ପାଇଁ ପ୍ରାଥମିକ ନିରନ୍ତର ଇନ୍ଧନ ଯୋଗାଣକୁ ଅଷ୍ଟ୍ରେଲିଆ ଚୁକ୍ତିନାମା ଆଧାରରେ ସୁନିଶ୍ଚିତ କରିବ ବୋଲି ସରକାର ସୂଚନା ଦେଇଛନ୍ତି। ଦେଶର ସେବା କ୍ଷେତ୍ରର ଗୁଣବତ୍ତାକୁ ଉନ୍ନତ କରିବା ଏବଂ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପରୀକ୍ଷଣ ସେବା ଉତ୍ପାଦନ ସେବା ସୂଚକାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ କହିଛି। ପ୍ରଥମଥର ପାଇଁ ସରକାର ପାଇଲଟ ସେବା ସୂଚକାଙ୍କ ଆଇଏସ୍ପି ପ୍ରକାଶ କରିଛନ୍ତି। 2024-25 ଆର୍ଥିକ ବର୍ଷକୁ ଆଧାର ବର୍ଷ ଭାବେ ଗ୍ରହଣ କରି ଗତ ଏପ୍ରିଲ ମାସ ସୁଦ୍ଧା ତଥ୍ୟ ଆଧାରରେ ଏହି ପ୍ରଥମ ସୂଚକାଙ୍କ ପ୍ରକାଶିତ ହୋଇଛି। ଏଥିରେ ସେବା କ୍ଷେତ୍ରର 19 ଉପକ୍ଷେତ୍ରକୁ ସାମିଲ କରାଯାଇଛି। ଦେଶର ସେବା କ୍ଷେତ୍ରର ପ୍ରାୟ 60% ଏହି ଉପକ୍ଷେତ୍ରଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ମନ୍ତ୍ରଣାଳୟ କହିଛି ପରୀକ୍ଷଣ ଶୃଙ୍ଖଳର ସମୀକ୍ଷା ଏବଂ ବ୍ୟାପକତା ପରେ ସେବା ଉତ୍ପାଦନର ସାମଗ୍ରିକ ସୂଚକାଙ୍କ ପ୍ରକାଶ କରାଯିବ। 19 ଉପକ୍ଷେତ୍ର ମଧ୍ୟରୁ 14 ପୂର୍ବବର୍ଷର ଏପ୍ରିଲ ମାସ ସୁଦ୍ଧା ହୋଇଥିବା ଅଭିବୃଦ୍ଧି ତୁଳନାରେ ଚଳିତ ଥର ଅଧିକ ହୋଇଛି। ଏହି କ୍ଷେତ୍ରଗୁଡ଼ିକରେ 2 ବିଶିଷ୍ଟ ଅଭିବୃଦ୍ଧି ରେକର୍ଡ କରାଯାଇଛି। ତେବେ ଅନ୍ୟ ସମସ୍ତ କ୍ଷେତ୍ର ମଧ୍ୟ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଥିବା ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 6 ପରାସ୍ତ କରିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 48 ଓଭରରେ ସମସ୍ତ ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ଅପରାଜିତ 76 ରନ୍ ସଂଗ୍ରହ କରିଥିଲେ। ଭାରତର ଅକ୍ଷର ପଟେଲ 4 ୱିକେଟ୍ ଅକ୍ତିଆର କରିଥିଲେ। 269 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 46 4 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ 80 ରନ୍ର ପାଳି ଖେଳିଥିଲେ। ଅକ୍ଷର ପଟେଲଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏଥିସହ ସିରିଜ୍ରେ ଭାରତ 1-0 ଆଗୁଆ ହୋଇଛି। ଆସନ୍ତାକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ସଠାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ପ୍ରଥମ ଦଳ ଭାବେ ସ୍ପେନ୍ ଉନ୍ନୀତ ହୋଇଛି। ଟେକ୍ସାସ୍ର ଡଲା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ ଫ୍ରାନ୍ସକୁ 2-0 ଗୋଲ୍ରେ ପରାସ୍ତ କରିଛି। ଆଜି ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି 12 ବ୍ରିକ୍ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲ୍କୁ ଉନ୍ନୀତ ହେଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
2: ଶ୍ରୋତାଙ୍କ ଏତେବେଳ ପର୍ଯ୍ୟନ୍ତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ। ଆଜି ଏଥିରେ ବିଷୟ ରହିଛି ଏକ ପେଡ୍ ମା କେ ନାମ 3.0। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଫରେଷ୍ଟ ରେଞ୍ଜ ଅଫିସର ପାନପୁସ ସୁଚିସ୍ମିତା ଦାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ।
3: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତା ବନ୍ଧୁ, ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି

0: ରଖିଲେ ଜୁଲାଇ 1ରୁ ଜୁଲାଇ 7 ପର୍ଯ୍ୟନ୍ତ, କାହିଁକି ନା ଏଇ ସମୟରେ ମୌସୁମୀ ଛୁଇଁ ଥାଏ, ତ ସେ ସେଥିପାଇଁ ଡିସାଇଡ୍ କଲେ ଯେ ଏଇଟାକୁ ବନ ମହୋତ୍ସବ ସପ୍ତାହ ହିସାବରେ ପାଳନ କରାଯିବ। ଆଉ ତା ପାଇଁ ଥିମ୍ ରହୁଛି, ପୂର୍ବରୁ ତ ଥିମ୍ ରଖା ହଉଥିଲା, ଯେତେବେଳେ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 2024 ଏନ୍ଭାରମେଣ୍ଟ ଡେରେ ଗୋଟେ ଇନିସିଏଟିଭ ନେଲେ, ଯୋଉଟାକି ତାର ନାଁ ହଉଛି ଏକ ପେଡ୍ ମା କେ ନାମ, ତ ସେଇ ବର୍ଷ ଠାରୁ 2026ରେ ଆମେ ଏବେ ଅଛୁ, ତ ସେଇ ବର୍ଷରୁ ଏତେ ପର୍ଯ୍ୟନ୍ତ ଆମେ ସେଇ ଥିମ୍ରେ ହିଁ କାର୍ଯ୍ୟ କରୁଛୁ, ଏକ ପେଡ୍ ମା କେ ନାମ।
1: ଆପଣ ଯେମିତି କହିଲେ ବନ ମହୋତ୍ସବ ସପ୍ତାହ କେବେଠୁ କାହିଁକି ପାଳନ କରାଯାଉଛି, ଏହି ସପ୍ତାହ ପାଳନ ମୁଖ୍ୟତଃ ଜୁଲାଇ 1ରୁ 7 ଭିତରେ, ଯେହେତୁ ମନସୁନ ବା ବର୍ଷା ଠିକ୍ ସମୟରେ ହେଇଥାଏ, ଏହି ସପ୍ତାହଟା ସେଇଥିପାଇଁ ବନ ମହୋତ୍ସବ ସପ୍ତାହ ଭାବରେ ପାଳନ କରିଥାନ୍ତି।
0: ମ୍ୟାଡାମ ଗୋଟେ କଥା କହିବାକୁ ଚାହିଁବି, ଏବେ ବନ ମହୋତ୍ସବ ସପ୍ତାହ ଆଗରୁ ଜୁଲାଇ 1ରୁ ଜୁଲାଇ 7, ଏବେ କିନ୍ତୁ ବନ ମହୋତ୍ସବ ଟୋଟାଲ ଆମର ରେନି ସିଜନଟାକୁ ହିଁ ଆମ ବନ ମହୋତ୍ସବ ପାଳନ କରୁଛୁ।
1: ଆଉ ଏଇ ଯୋଉ ଥିମ୍ ରହିଛି ସେଟା ଏକ ପେଡ୍ ମା କେ ନା, ସେଟା 2024ରୁ ଚାଲି ଆସିଛି। ଯେମିତି ଆପଣ କହିଲେ କି ଚଳିତ ବର୍ଷ ମଧ୍ୟ ଥିମ୍ ରହିଛି ଏକ ପେଡ୍ ମା କେ ନାମ, ବା ମାଙ୍କ ନାମରେ ଗଛଟିଏ ଅଥବା ମାଙ୍କ ପାଇଁ ଗଛଟିଏ, ଏହି ଅଭିଯାନ କେବେ ଆରମ୍ଭ ହୋଇଥିଲା ଏବଂ ଏହି ଅଭିଯାନର ଉଦ୍ଦେଶ୍ୟ କ'ଣ ରହିଛି?
0: ଏକ ପେଡ୍ ମା କେ ନାମ ଯୋଉଟା ମୁଁ ଏବେ କହିଲି, ତାହାକୁ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ଷ୍ଟାର୍ଟ କରିଥିଲେ 2024ରେ ଏନ୍ଭାରମେଣ୍ଟ ଡେରେ ଜୁନ୍ 5ରେ ଏହି କ୍ୟାମ୍ପେନ୍ ଷ୍ଟାର୍ଟ କରିଥିଲେ। ତ ଏହି ଅଭିଯାନଟିର ଉଦ୍ଦେଶ୍ୟ ମାଆଙ୍କ ପାଇଁ ଗଛଟିଏ, ଯେମିତି ଆମେ ଆମର ଦୁଇଜଣ ମା, ଯୋଉଟାକି ଆମେ ଛୋଟବେଳୁ ପଢି ଆସୁଛୁ ଯେ ଧରିତ୍ରୀ ମାତା, ସିଏ ବି ଆମର ମା, ତ ସେଇ ଧରିତ୍ରୀ ମାତା ପାଇଁ ଆମେ ଏଇଟା ଗଛ ଲଗାଉଛୁ, ସେଥିପାଇଁ ମାଆଙ୍କ ପାଇଁ ଗଛଟିଏ।
1: ତେବେ କହିବେ ମ୍ୟାଡମ, ଏକ ପେଡ୍ ମା କେ ନାମ ବା ମାଆଙ୍କ ନାମରେ ଗଛଟିଏ ଅଥବା ମାଆଙ୍କ ପାଇଁ ଗଛଟିଏ ଅଭିଯାନ କିପରି ଭାବରେ କାର୍ଯ୍ୟକାରୀ ହେଉଛି, ବନ ବିଭାଗ ପକ୍ଷରୁ ଏଥିପାଇଁ କି କି ପଦକ୍ଷେପ ନିଆଯାଉଛି?
0: ଆମର ଏକ ପେଡ୍ ମା କେ ନାମରେ ହିଁ ଏବେ ସବୁ ଆମର ପ୍ଲାଣ୍ଟେସନ ହେଉଛି। ବନ ବିଭାଗ ଆମର ସ୍ୱତନ୍ତ୍ର ନର୍ସରୀ ରହିଛି, ଯେଉଁଟାକି ଆମେ ଚାରା ଉତ୍ପାଦନ କରୁଛୁ, ତାହାକୁ ଆମେ ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ ହେଇଥିଲେ ଆମେ ଫ୍ରି ଅଫ୍ କଷ୍ଟରେ ସେମାନଙ୍କୁ ଦେଉଛୁ, ଆଉ ଯଦି କିଛି ପ୍ରାଇଭେଟ୍ ଅର୍ଗାନାଇଜେସନ୍ ଅଛି ତାକୁ ଆମେ କି ଆମ ନର୍ମାଲ ଲୋକମାନଙ୍କୁ ଆମେ ଗୋଟେ ଗଛକୁ ଟଙ୍କାଟେ ଲେଖାଏଁ ଦେଉଛୁ। ତ ଏହାକୁ ଖାଲି ଆମେ ଖାଲି ଦେଉନୁ, ତାର ରେକର୍ଡ ପାଇଁ ଆମେ ଗୋଟେ ମେରିଲାଇ ପୋର୍ଟାଲ, ଏଇଟା ଗୋଟେ ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆରେ ଗୋଟେ ପୋର୍ଟାଲ ଅଛି, ତାକୁ ଆମେ ଅପଲୋଡ୍ କରୁଛୁ। ତ ଆମେ କେତେ ଗଛ ଲଗେଇଲୁ ଆଉ କେତେ ଚାରା ଡିଷ୍ଟ୍ରିବ୍ୟୁଟ୍ କଲୁ, ତ ତାର ଡାଟାଟା ଆମେ ମେରିଲାଇ ପୋର୍ଟାଲରେ ଅପଲୋଡ୍ କରୁଛୁ, ଫଟୋଗ୍ରାଫ୍ସ ଆଉ ଭିଡିଓ ସହିତ।
1: ତେବେ ମ୍ୟାଡମ ଆପଣ ଯେଉଁ କହିଲେ ନର୍ସରୀରୁ ମାନେ ସରକାରୀ ସଂସ୍ଥା ମାନେ ବିନା ମୂଲ୍ୟରେ ନେଇପାରିବେ, ଆଉ ଯେଉଁଟା ପ୍ରାଇଭେଟ ସଂସ୍ଥା ରହୁଛନ୍ତି ବା ବେସରକାରୀ ସଂସ୍ଥା ସବୁ ରହୁଛି, ଗୋଟେ ଟଙ୍କା ଦେଇ ଚାରା ନେଇପାରିବେ, ତେବେ ଚାରା ନେବା ପାଇଁ କ'ଣ କ'ଣ ସବୁ ନିୟମ ରହିଛି ସେ ସମ୍ପର୍କରେ କିଛି କୁହନ୍ତୁ?
0: ଚାରା ନେବା ପାଇଁ ହେଲେ ତାଙ୍କୁ ପ୍ରପର ତାଙ୍କର ଡକ୍ୟୁମେଣ୍ଟସ ଦରକାର, ଯେମିତି ଆଧାର କାର୍ଡ ହେଲା କି ତାଙ୍କର ପାନ୍ କାର୍ଡ, ଏମିତି ସେମାନେ ଦେଇ ତାଙ୍କର ଚାରା ନେଇପାରିବେ। ଆଉ ସେ ଡିଷ୍ଟ୍ରିବ୍ୟୁସନ ଆମର ରେଜିଷ୍ଟର ରହୁଛି, ନର୍ସରୀ ଡିଷ୍ଟ୍ରିବ୍ୟୁସନ ରେଜିଷ୍ଟର, ସେଠିରେ ତାଙ୍କର ଠିକଣା ଲେଖିବେ, କେଉଁ ଗାଁରୁ କ'ଣ କରୁଛନ୍ତି, ଆଉ ତାଙ୍କର କଣ୍ଟାକ୍ଟ ଆଧାର କାର୍ଡ ନମ୍ବର, ସେସବୁ ଫିଲ୍ଅପ୍ କରିକି ଆମ ପାଖରେ ରହେ, ତ ସେହିସବୁ ଆମ ପାଇଁ ଦରକାର ଅଛି ଅପଲୋଡିଂ ଟାଇମ୍ରେ।
1: ଆଚ୍ଛା, ଯେଉଁ ଆପଣ ଡାଟା କହିଲେ ସେଇଟା ଆଗରୁ ଦେବାକୁ ପଡ଼ିଥାଏ?
0: ହଁ, ଯେତେବେଳେ ସେମାନେ ଭିଜିଟ୍ ନର୍ସରୀ ଆସୁଛନ୍ତି ନେବା ପାଇଁ, ତ ସେଥିପାଇଁ ସେମାନେ ଏଇସବୁ ଇନଫର୍ମେସନ ନେଇକି ହିଁ ଆମେ ଦେଖିବୁ ଯେ ଏଇ ଲୋକ ସେଇ ଗାଁର, ତ ତାଙ୍କର ଆଧାର କାର୍ଡ ନମ୍ବର ଦେଇ ଆମେ ଦେଖିଲା ପରେ ଭେରିଫାଇ କଲା ପରେ ତାଙ୍କୁ ଆମେ ଚାରା ଦେଉଛୁ।
1: ଆଜ୍ଞା, ଆପଣ ଯେମିତି କହିଲେ କି ଏଇ ଯେଉଁ ଅଭିଯାନଟି ରହିଛି ଏକ ପେଡ୍ ମା କେ ନାମ ବା ମାଆଙ୍କ ନାମରେ ଗଛଟିଏ, ଏହି ଅଭିଯାନରେ ଆପଣମାନେ ଚାରା ସବୁ ଦେଉଛନ୍ତି ସରକାରୀ ଆଉ ବେସରକାରୀ ସଂସ୍ଥାମାନଙ୍କୁ ଯିଏ ଯେଉଁମାନେ ଚାହୁଁଛନ୍ତି, ତେବେ ଏକ ପେଡ୍ ମା କେ ନାମ ବା ମାଆଙ୍କ ନାମରେ ଗଛଟିଏ ଅଥବା ମାଆଙ୍କ ପାଇଁ ଗଛଟିଏ ଅଭିଯାନକୁ ନେଇ ଜନସାଧାରଣ କେତେ ସଚେତନ ଅଛନ୍ତି, ଏ ସମ୍ପର୍କରେ କହିବେ?
0: ଏକ ପେଡ୍ ମା କେ ନାମ ଯୋଉଟାକି ମାଆର ନାଁ ଆସୁଛି ଏଥିରେ, ତ ସମସ୍ତେ ଜନସାଧାରଣ ବହୁତ ଏଟାକୁ ସିରିୟସଲି ନେଉଛନ୍ତି, ଖାଲି ଫରେଷ୍ଟ ଡିପାର୍ଟମେଣ୍ଟ ନୁହଁ, ସବୁ ଡିପାର୍ଟମେଣ୍ଟ ତା ପାଇଁ କନ୍ସର୍ନ କି ଆମେ ଗଛ ଲଗେଇବୁ ମାଆଙ୍କ ପାଇଁ ଆଉ ତାର ଯତ୍ନ ନେବୁ। ତ ଲାଷ୍ଟ ଇୟର ବି ଆମେ ବହୁତ ସାରା ପ୍ଲାଣ୍ଟେସନ ହେଇଥିଲା, ମାସ୍ ପ୍ଲାଣ୍ଟେସନ ବି ଆମର ଗୋଟେ ହେଇଥିଲା, ତ ବହୁତ ସାରା ଗଛ ଲଗା ହେଇଥିଲା ଏକ ପେଡ୍ ମା କେ ନାମରେ। ତ ଜନସାଧାରଣ ଏଥିପାଇଁ ବହୁତ ସିରିୟସ ଅଛନ୍ତି, ଖାଲି ଆମର ପୋଲିସ ଡିପାର୍ଟମେଣ୍ଟ ହଉ କି ମେଡିକାଲ ଡିପାର୍ଟମେଣ୍ଟ ହଉ କି ଜୁଡିସିଆଲ ଡିପାର୍ଟମେଣ୍ଟ ହଉ, ଗଭର୍ଣ୍ଣମେଣ୍ଟ ପ୍ରାଇଭେଟ ଇନଷ୍ଟିଚ୍ୟୁଟ ସ୍କୁଲ କଲେଜ, ଏମାନେ ସବୁ ଏଇ ଏକ ପେଡ୍ ମା କେ ନାମରେ ସେମାନଙ୍କ ଗୋଟେ ମ୍ୟାଣ୍ଡେଟରୀ ହେଇଯାଇଛି କି ନାହିଁ ଆମେ ଗଛ ଲଗେଇବା ଆଉ ତାର ଯତ୍ନ ନେବା ଏକ ପେଡ୍ ମା କେ ନାମରେ, ଏଇଟା ସମସ୍ତଙ୍କୁ କରାହେଇଛି। ମିଡିଆ ବାଲା ବି ସମସ୍ତେ ଗଛ ଲଗାଉଛନ୍ତି, ଆମ ପାଖକୁ ଆସୁଛନ୍ତି, ଚାରା ନେଉଛନ୍ତି, ଆଉ ତାଙ୍କର ଯେଉଁ ସବୁ ଖାଲି ଜାଗା ଅଛି ସେମାନେ ଗଛ ଲଗାଉଛନ୍ତି। ତ ବହୁତ ଦେଖିବାକୁ ମିଳୁଛି ଯେ ବହୁତ

0: ଲୋକମାନେ ବହୁତ ଏଥିପାଇଁ ସଚେତନ ହେଲେଣି କି ପରିବେଶ ସୁରକ୍ଷା ନିହାତି ଦରକାର, ଆଉ ଆମେ ଗଛ ଲଗେଇବା ଆଉ ତାର ଯତ୍ନ ନେବୁ।
1: ଆଜ୍ଞା, ଆପଣମାନେ କେବେ ଭାବିଛନ୍ତି କି ସେ ଯେଉଁ ଗଛ ନେଉଛନ୍ତି ବା ଚାରା ନେଉଛନ୍ତି, ସେମାନେ ମାନେ ସେ ତାକୁ ପ୍ରପରଲି ଲଗାଉଛନ୍ତି କି ନାହିଁ, ତାର ଯତ୍ନ ନେଉଛନ୍ତି କି ନାହିଁ, ସେ ସମ୍ପର୍କରେ ଯାଇ କେବେ ଭିଜିଟ୍ କରିଛନ୍ତି କି, ମାନେ ଦେଖା ଦେଖି ଯାଇକି କେବେ କରିଛନ୍ତି କି?
0: ହଁ, ସେଇ ଟାଇମ୍ ଫାଷ୍ଟ ଗଛ ଯେଉଁ ଲଗାଉଛନ୍ତି ଆମର ଡିପାର୍ଟମେଣ୍ଟରୁ ଷ୍ଟାଫ୍ ଯାଆନ୍ତି କେଉଁଠି ଗଛ ଲଗାଉଛନ୍ତି ଦେଖିବା ପାଇଁ। ତ ସେଇଟା ଆମେ ସବୁ ଜାଗାକୁ ନ ଗଲେ ବି କିଛି ଜାଗା ଆମେ ଦେଖୁ ଯେ ସେମାନେ ସିରିୟସ୍ଲି ଗଛ ଲଗାଉଛନ୍ତି, ଯେମିତି ଆମ ଦ୍ୱାରା ହେଇପାରିବ। ଏବେ ତ ଆମେ ଦେଖୁଛୁ ଯେଉଁ ଗଛ ଲାଷ୍ଟ ଟାଇମ୍ ଦେଇଥିଲୁ ଏବେ କେତେ ସୁରକ୍ଷିତ ସେ ଗଛ, ଆମେ ସେଇଟା ଦେଖିକି ଗୋଟେ ରିପୋର୍ଟ ମଧ୍ୟ ପ୍ରିପେୟାର କରିବୁ ବୋଲି ଭାବିଛୁ।
1: ଯଦି କିଛି ମାନେ ଅସୁବିଧା ହୁଏ, ମାନେ ଗଛ ଗ୍ରୋଥ ହଉନି କିମ୍ବା ଗଛ ମରିଯାଉଛି, ତେବେ ସେମାନେ ଆପଣଙ୍କ ପାଖକୁ ଯଦି କିଛି ତା ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଆପଣମାନେ ତା ବିଷୟରେ ଆଡଭାଇସ୍ କ'ଣ ଦିଅନ୍ତି?
0: ଗଛ ତ ବଞ୍ଚିବା ପାଇଁ ଯାହା ଦରକାର ଆମର, ଯେମିତି ନ୍ୟୁଟ୍ରିଏଣ୍ଟ, ଫର୍ଟିଲାଇଜର, ଭର୍ମି କମ୍ପୋଷ୍ଟ, ଆପଣ ସେସବୁ ଆପ୍ଲାଏ କଲେ ଅଟୋମେଟିକ ଗଛର ଗ୍ରୋଥ ହିଁ ହେବ। ତ ଯେମିତି ନ୍ୟୁଟ୍ରିଏଣ୍ଟ ଦରକାର, ଆମେ ଖାଦ୍ୟ ଖାଉଛୁ ତ ତାକୁ ମଝିରେ ମଝିରେ ଯେମିତି ଆମେ ପୋଷଣ ଦେବା, ତ ଗଛଟି ଭଲ ଭାବରେ ବଢ଼ିପାରିବ।
1: ତ ସେ ସମ୍ପର୍କ ସେ ପଚାରିଲେ ଆପଣମାନେ ତାଙ୍କୁ କହିଥାନ୍ତି ଏଇ ଜିନିଷ କରନ୍ତୁ, ଆପଣଙ୍କ ଗଛଟି ଭଲ ରହିବ।
0: ଆଜ୍ଞା,
1: ତେବେ କହିବେ ମ୍ୟାଡମ୍, ବୃକ୍ଷ ହିଁ ଜୀବନ, ଏହାର ଯଥାର୍ଥତା କେତେ ରହିଛି?
0: ବୃକ୍ଷ ହିଁ ଜୀବନ, ଯେମିତିକା ଆମର ବେସିକ୍ ନିଡ୍ସ ରହୁଛି ଖାଦ୍ୟ, ବସ୍ତ୍ର, ବାସଗୃହ, ସବୁ ଆମକୁ ବୃକ୍ଷଠୁ ହିଁ ମିଳୁଛି। ତା ଛଡ଼ା ଯେମିତି ଆମର ଫୁଏଲ୍, ଜାଳେଣୀ କାଠ ହଉ କି ଆମର ଲାଇଭଲିହୁଡ୍, ବହୁତ ଲୋକ ଏମିତି ଅଛନ୍ତି ଜଙ୍ଗଲ ଉପରେ ଡିପେଣ୍ଡେଣ୍ଟ, ଆଜି ବି ସେମାନେ NTFE କଲେକ୍ଟ କରୁଛନ୍ତି, ନନ୍ ଟିମ୍ବର ଫରେଷ୍ଟ ପ୍ରଡ୍ୟୁସ୍, ଝୁଣା ଲାଖ ଏମିତି ସବୁ କଲେକ୍ଟ କରିକି ତାଙ୍କର ଜୀବିକା ନିର୍ବାହ କରୁଛନ୍ତି। ତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆମେ ଜଙ୍ଗଲ ଉପରେ ହିଁ ଡିପେଣ୍ଡେଣ୍ଟ, ଅମ୍ଳଜାନ ଆମେ ପାଉଛୁ ଜଙ୍ଗଲ ଠାରୁ। ତ ସେଥିପାଇଁ ଜଙ୍ଗଲ ଆମ ପାଇଁ ବହୁତ ହି ଗୁରୁତ୍ୱପୂର୍ଣ୍ଣ, ଜଙ୍ଗଲ ବଞ୍ଚିଲେ ହିଁ ମଣିଷ ବଞ୍ଚିବେ।
1: ଗଛ ବଞ୍ଚିବ ଯଦି ଜଙ୍ଗଲ ବି ବଞ୍ଚିବ, ତେବେ ଜଙ୍ଗଲ ବି ନିହାତି ଦରକାର।
0: ଆଜ୍ଞା,
1: ତେବେ ବୃକ୍ଷ ଦ୍ୱାରା ଆମେ କିପରି ଭାବରେ ଉପକୃତ ହୋଇଥାନ୍ତି?
0: ବୃକ୍ଷ ଦ୍ୱାରା ଯେମିତି କହିଲି ଆମର ଖାଦ୍ୟ, ବସ୍ତ୍ର, ବାସଗୃହ, ସେଇଟା ତ ଆମର ବେସିକ୍ ନିଡ୍ସ। ତା ବାଦ ଆମର ଯେମିତି ବୃକ୍ଷ, ମୃତ୍ତିକା, ସଏଲ ଇରୋଜନ ହେଉଛି, ତ ମୃତ୍ତିକା କ୍ଷୟରୁ ଆମକୁ ବଞ୍ଚାଉଛି ବୃକ୍ଷ। ତା ଛଡ଼ା ଆମର ଜଳବାୟୁ ପରିବର୍ତ୍ତନ ହେଉଛି, ତ ବୃକ୍ଷ ନଷ୍ଟ ହେଲେ ହିଁ ଜଳବାୟୁ ପରିବର୍ତ୍ତନ ହେଉଛି। ତ ଆମର ଯାହା ଏୟାର କ୍ୱାଲିଟିକୁ ଇମ୍ପ୍ରୁଭ କରୁଛି, ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ମଧ୍ୟ ଆମ ଜଙ୍ଗଲ ଠାରୁ ପାଇଥାଉ। ତା ଛଡ଼ା ବୃକ୍ଷ ଆମକୁ ଛାଇ ଦେଉଛି, ଯେମିତି କହିଲି ଏୟାର କ୍ୱାଲିଟିକୁ ଇମ୍ପ୍ରୁଭ କରୁଛି। ତା ବାଦ ଆମର ୱାଟର ଟେବୁଲକୁ ମେଣ୍ଟେନ୍ କରୁଛି, ୱାଟର ସାଇକଲକୁ ମେଣ୍ଟେନ୍ କରୁଛି, ଯାହାକି ରେନ୍ଫଲ୍ ପାଇଁ ବହୁତ ହି ଜରୁରୀ। ତ ବୃକ୍ଷ ପାଇଁ ହିଁ ଆମେ ବଞ୍ଚିଛୁ, ସେଥିପାଇଁ ଆମର ବୃକ୍ଷ ହିଁ ବହୁତ ଗୁରୁତ୍ୱପୂର୍ଣ୍ଣ।
1: ତେବେ ମ୍ୟାଡମ୍, ଏଇଠି କହିବେ ବର୍ତ୍ତମାନ ସମୟରେ ବୃକ୍ଷରୋପଣର ଆବଶ୍ୟକତା କେତେ ରହିଛି ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ କିପରି ଭାବରେ କରାଯାଇପାରିବ?
0: ବୃକ୍ଷରୋପଣର ଆବଶ୍ୟକତା ବହୁ ମାତ୍ରାରେ ରହିଛି। ଆଉ ବୃକ୍ଷ ହିଁ ଆପଣ ଯେମିତି କହିଲେ ବୃକ୍ଷ ବଞ୍ଚିଲେ ହିଁ ଜନେ ବଞ୍ଚିବେ, ତ ସବୁ ଆମେ ଜାଣିଛୁ ଯେ ବୃକ୍ଷ ପାଇଁ ହିଁ ବଞ୍ଚିଛୁ। ବୃକ୍ଷ ଆମକୁ ଅମ୍ଳଜାନ ଦେଉଛି, ଯେଉଁଟାକି ଆମେ ବଞ୍ଚିଛୁ ତା ପାଇଁ। ଯେମିତି କରୋନା ଟାଇମ୍ରେ ଇନ୍ସିଡେଣ୍ଟ ହେଲା, ତ ସେଇଠୁ ଆମେ ଅକ୍ସିଜେନ୍ ଅଭାବ, ତ ସେଇଠୁ ଆମେ ଜାଣିପାରୁଛୁ ଯେ ବୃକ୍ଷରୋପଣର କେତେ ଯଥାର୍ଥତା ରହିଛି। ସେଥିପାଇଁ ବୃକ୍ଷରୋପଣ କରିବା ନିହାତି ଜରୁରୀ। ଏବେ ଯେତେ ସବୁ ଆମ ଇଣ୍ଡଷ୍ଟ୍ରିଆଲାଇଜ ପପୁଲେସନ୍ ବଢ଼ିଲେଣି, ତ ଧୀରେ ଧୀରେ ବୃକ୍ଷର ସଂଖ୍ୟା କମୁଛି। ତ ଯଦି ଆମେ ବୃକ୍ଷରୋପଣ ଯଦି ନ କରିବା, ତ ଧୀରେ ଧୀରେ ବୃକ୍ଷର ସଂଖ୍ୟା କମିଯିବ। ତ ଲୋକ ବଞ୍ଚିବା ପାଇଁ ସଫିସିଏଣ୍ଟ ଆମର ଅମ୍ଳଜାନ ହଉ କି ଯାହା ବି ଦରକାର ଆମେ ପାଇ ହିଁ ପାରିବୁନି। ତ ଧୀରେ ଧୀରେ ତାର କନ୍ସିକ୍ୱେନ୍ସେସ୍ ଧୀରେ ଧୀରେ ଆମେ ଫେସ୍ କରିବୁ।
1: ତେବେ ମ୍ୟାଡମ୍, ଆପଣ ତ ଯେମିତି କହିଲେ ଅଧିକରୁ ଅଧିକ ବୃକ୍ଷରୋପଣ କାହିଁକି କରିବା ଆଉ ତାର ଆବଶ୍ୟକତା କାହିଁକି ରହିଛି, ତେବେ ମ୍ୟାଡମ୍ ଏଠି କହିବେ ଜଙ୍ଗଲ ନଷ୍ଟ ଜଳବାୟୁ ପରିବେଶ ଓ ଆମ ଜୀବନକୁ କିପରି ଭାବରେ ପ୍ରଭାବିତ କରୁଛି ଆଉ ଏଥିରୁ ଆମେ କିପରି ଭାବରେ ରକ୍ଷା ପାଇପାରିବା?
0: ଏ ଯେଉଁ ଜଳବାୟୁ ପରିବର୍ତ୍ତନ, ଏ ୱାର୍ଡଟା ସବୁବେଳେ ଆମେ ଶୁଣିବାକୁ ମିଳୁଛି, ତ ଏ ଜଳବାୟୁ ପରିବର୍ତ୍ତନ କ'ଣ କ'ଣ ପାଇଁ ଏଇଟା ହେଉଛି? ତ ଯେତେବେଳେ ଡିଫରେଷ୍ଟେସନ ଆମେ ପୂର୍ବରୁ କରିଆସିଛୁ, କେତେ ସାରା ଗଛ ଲଗେଇଛୁ, ସେଇ ମାତ୍ରାରେ ଆମେ ସଫିସିଏଣ୍ଟ ବୃକ୍ଷରୋପଣ କରିପାରୁନୁ, ତ ଯାହାଦ୍ୱାରା ଆମେ ଜଳବାୟୁ ପରିବର୍ତ୍ତନର ଶିକାର ହେଉଛୁ। ଜଳବାୟୁ ପରିବର୍ତ୍ତନ ହେବା ଦ୍ୱାରା ବନ୍ୟା, ବାତ୍ୟା, ଆମର ସି ଲେଭେଲ ରାଇଜ୍ କରୁଛି, ତାପମାତ୍ରା ବୃଦ୍ଧି ପାଉଛି, ଓଜନ ଲେୟାର ଡିପ୍ଲେସନ ହେଉଛି, ତ ବିଭିନ୍ନ ପ୍ରକାର ଆମ ସମସ୍ୟାର ସମ୍ମୁଖୀନ ହେଉଛି। ତ ଏଥିରୁ ଆମେ ରକ୍ଷା ପାଇବାକୁ ହେଲେ ବୃକ୍ଷରୋପଣ କରିବା ନିହାତି ଦରକାର। ଆମର ବୃକ୍ଷ ଯେଉଁ ଡିଫରେଷ୍ଟେସନ ପାଇଁ ଆମର ଯେମିତି ଜଳବାୟୁର ପରିବର୍ତ୍ତନ ହେଉଛି, ସେମିତି ପରିବେଶ ଉପରେ ମଧ୍ୟ ପ୍ରଭାବ ପକାଉଛି। ଯେମିତି ଆମର ବୃକ୍ଷ ଆମର କାର୍ବନ ସିକ୍ୱେଷ୍ଟ୍ରେସନ କରେ, କାର୍ବନ ସିଙ୍କ ହିସାବରେ କାମ କରେ, ଯାହାଫଳରେ ଆମର ବାୟୁମଣ୍ଡଳରେ ଯେଉଁ କାର୍ବନ ଡାଇଅକ୍ସାଇଡ୍ ଅଛି ତ ତାକୁ ଆବଜର୍ଭ କରେ ଆଉ ଅକ୍ସିଜେନ୍ ରିଲିଜ୍ କରେ।

0: ତ ଯାହାଫଳରେ ଆମର ଏୟାର କ୍ୱାଲିଟିଟାକୁ ଇମ୍ପ୍ରୁଭ୍ କରେ। ତ ସେଥିପାଇଁ ଆମର ବୃକ୍ଷ କାଟିବା ଦ୍ୱାରା ତ ପରିବେଶ ଉପରେ ପ୍ରଭାବ ପକାଉଛି। ତ ୟାକୁ ଟ୍ୟାକଲ୍ କରିବାକୁ ହେଲେ ଆମେ ସଫିସିଏଣ୍ଟ ବୃକ୍ଷରୋପଣ କରିବା ନିହାତି ଦରକାର ଯଦି ଆମେ ଭବିଷ୍ୟତରେ ବଞ୍ଚିବା ପାଇଁ ଚାହୁଁଛୁ।
1: ତେବେ ମ୍ୟାଡ଼ାମ, ଜଙ୍ଗଲର ସୁରକ୍ଷା କିପରି ଭାବରେ କରିହେବ, ଏଥିପାଇଁ କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି?
0: ଜଙ୍ଗଲର ସୁରକ୍ଷା କିପରି ଭାବେ କରିହେବ, ଜଙ୍ଗଲର ସୁରକ୍ଷା ସେଇ ଟାଇମ୍ରେ ହେଇପାରିବ ଯଦି ପ୍ରତ୍ୟେକ ନାଗରିକ ସଚେତନ ରହିବେ, ପ୍ରତ୍ୟେକ ନାଗରିକ ଜଙ୍ଗଲର ମହତ୍ତ୍ୱ ବୁଝିବେ। କାହିଁକିନା ଆମେ ଦେଖୁଛୁ ଧୀରେ ଧୀରେ ଜଙ୍ଗଲରେ ଯାଇକି ଲୋକମାନେ ରହୁଛନ୍ତି, ଏନକ୍ଲୋଜମେଣ୍ଟ ଆମେ ଦେଖିବାକୁ ମିଳୁଛି, ଯେଉଁଟାକି ବିଭିନ୍ନ ପ୍ରକାର ଆମର ଜୀବଜନ୍ତୁ ରହିବାର ବାସସ୍ଥଳୀ। ତ ତାଙ୍କ ହ୍ୟାବିଟାଟ ଉପରେ ଆମର ଲୋକମାନେ ରହିଲା ବେଳକୁ କନଫ୍ଲିକ୍ଟ ଷ୍ଟାର୍ଟ ହେଉଛି, ହାତୀମାନେ ତାଙ୍କ ଜାଗାରୁ ଖାଦ୍ୟ ପାଉନାହାନ୍ତି, ତ ବାହାରେ ଧୀରେ ଧୀରେ ଆମର ଜନବସତି ଆଡ଼କୁ ଆସୁଛନ୍ତି। ତ ଜନସାଧାରଣ ଯେତେପର୍ଯ୍ୟନ୍ତ ସଚେତନ ନ ହୋଇଛନ୍ତି ତ କେବେ ବି ଜଙ୍ଗଲର ସୁରକ୍ଷା ହୋଇପାରିବ ନାହିଁ, କି ଏମିତି ଆମର ଜୀବଜନ୍ତୁ ଆଉ ମାନବର କନଫ୍ଲିକ୍ଟ ସେମିତିକା ହିଁ ଚାଲୁଥିବ। ତ ସେଥିପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଦରକାର, ଜଙ୍ଗଲ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ଜୀବଜନ୍ତୁ କେତେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ତ ଆମକୁ ସଚେତନ ଆହୁରି ହେବାର ଆବଶ୍ୟକତା ରହିଛି। ତ ଏନକ୍ରୋଚମେଣ୍ଟକୁ ହଟେଇବା ବି ନିହାତି ଦରକାର, କାହିଁକିନା ଯେଉଁ ଜଙ୍ଗଲରେ ହାତୀମାନଙ୍କ ପାଇଁ ଯେଉଁ ଖାଦ୍ୟ ରହୁଛି ସେହି ଗଛକୁ ସେଇ ଲୋକମାନେ ଧୀରେ ଧୀରେ କାଟି ଦେଉଛନ୍ତି। ଆପଣ ଦେଖୁଥିବେ ସେଇ ଗଛ କାଟି ଦେଉଛନ୍ତି, ତ ଧୀରେ ଧୀରେ ଆମର ଯେଉଁ ହାତୀମାନେ ଯିବା ପାଇଁ ଗୋଟେ ସେମାନଙ୍କର ଗୋଟେ ପଥ ଥାଏ, ତ ପୂର୍ବରୁ ସେମାନେ ଆପଣ ଦେଖିବେ ରାଉରକେଲା ଡିଭିଜନରେ ସେମିତି ଅଛି, କିନ୍ତୁ ଆପଣ ଦେଖିବେ ଏବେ ଗଲା ବେଳକୁ ସେଇ ଜାଗାକୁ ଆମେ କହୁଛେ ହାତୀ ଆସିବା ସ୍ଥାନ, କିନ୍ତୁ ସେଇଟା ହାତୀର ବାସସ୍ଥାନ, କିନ୍ତୁ ରହୁଛନ୍ତି ଲୋକମାନେ। ତ ଧୀରେ ଧୀରେ ପ୍ରୋବ୍ଲେମ ଏଇଟାକୁ ଫେସ୍ କରୁଛୁ, ସମସ୍ତେ ଫେସ୍ କରୁଛନ୍ତି, କନଫ୍ଲିକ୍ଟ ହେଉଛି, ବହୁତ ସାରା ହାତୀର ଜୀବନ ବି ଯାଉଛି କେଉଁ ମାତ୍ରାରେ, ଆମର ମଣିଷର ଜୀବନ ଯାଉଛି। ତ ସେଥିପାଇଁ ସଚେତନତାର ଅଭାବ ରହିଛି, ସେଥିପାଇଁ ଆମକୁ ଏନକ୍ରୋଚମେଣ୍ଟକୁ ଫାଷ୍ଟ ହେଉଛି ଏଭିକ୍ଟ କରିବାକୁ ପଡିବ ନିହାତି। ହାତୀର ବାସସ୍ଥାନକୁ ଆମେ ଆଇଡେଣ୍ଟିଫାଇ କରିକି ସେଇ ଜାଗାରେ ଆମେ ବୃକ୍ଷରୋପଣ କରିବାର ଜରୁରତ ରହିଛି।
1: ଆଜ୍ଞା, ତେବେ ହାତୀ ହଉ ବା କୌଣସି ବନ୍ୟଜନ୍ତୁ ହଉ ସେମାନେ ସେଇ ଜଙ୍ଗଲରେ ରୁହନ୍ତି, ତେବେ ସେଇ ଜଙ୍ଗଲ ଯଦି ନଷ୍ଟ କରିବେ ତେବେ ସାଧାରଣତଃ କଥା ସେମାନେ ତାଙ୍କ ବାସସ୍ଥଳୀ ପାଇଁ ନିହାତି ଭାବରେ ଖୋଜିବାକୁ ଯିବେ। ତ ଯେଉଁଠି ମଣିଷମାନେ ରହୁଛନ୍ତି ସେଇଠି ସେଇ ହାତୀମାନେ ଆସୁଛନ୍ତି ଏବଂ ବହୁତ କ୍ଷୟକ୍ଷତି ହେଉଛି, ମଣିଷ ଜୀବନ ବି ବହୁତ କ୍ଷୟକ୍ଷତି ହେଉଛି, ତା ସହିତ ସେଇ ବନ୍ୟଜନ୍ତୁମାନଙ୍କର ମଧ୍ୟ ବହୁତ କ୍ଷୟକ୍ଷତି ହେଉଛି।
0: ଆଜ୍ଞା,
1: ତେବେ ମ୍ୟାଡ଼ାମ ଆପଣ ତ ଏଇ ବନ ମହୋତ୍ସବ ଅବସରରେ ବୃକ୍ଷର ବିଭିନ୍ନ କଥା କହିଲେ, ଜଳବାୟୁ ଉପରେ କିଭଳି ପ୍ରଭାବିତ କରୁଛି, ପରିବେଶ ଉପରେ କିଭଳି ପ୍ରଭାବିତ କରୁଛି, ବନ୍ୟ ଜୀବଜନ୍ତୁଙ୍କ ଉପରେ କିଭଳି ପ୍ରଭାବିତ କରୁଛି, ତେବେ ଆମର ଆଲୋଚନାଟିକୁ ଏଇଠି ସାରିବା। ଆଲୋଚନା ଶେଷରେ ଶ୍ରୋତାଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ମୁଁ ସମସ୍ତ ଯେଉଁମାନେ ମୋ କଥା ଶୁଣୁଛନ୍ତି ସମସ୍ତ ଶ୍ରୋତାଙ୍କୁ ମୁଁ ଏଇଆ କହିବି, ଗଛ ଲଗାଇବା, ପରିବେଶ ସୁରକ୍ଷା କରିବା ଏଇଟା ଖାଲି ଆମର ଖାଲି ଫରେଷ୍ଟ ଡିପାର୍ଟମେଣ୍ଟର କାମ ନାହିଁ, ଏହା ପ୍ରତ୍ୟେକ ନାଗରିକର କାମ କାମ ନୁହେଁ, ଏଇଟା ହେଉଛି କର୍ତ୍ତବ୍ୟ, ଏଇଟା ହେଉଛି ଗୋଟେ ନୁହଁ ଯେ ଆମର ଗୋଟେ ମୋରାଲ ଡ୍ୟୁଟି, ଏଇଟା ହେଉଛି ଆମର ଗୋଟେ କନଷ୍ଟିଚ୍ୟୁସନାଲ ଡ୍ୟୁଟି, ଯେଉଁଟାକି ଅଲରେଡ଼ି ଆମର ଇଣ୍ଡିଆନ କନଷ୍ଟିଚ୍ୟୁସନରେ ମେନସନ ହେଇଛି 51A(g)ରେ ଆପଣ ଦେଖିବେ। ତ ପରିବେଶ ସୁରକ୍ଷା ହେଉଛି ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ତ ସେଥିପାଇଁ ଆମର କର୍ତ୍ତବ୍ୟ ପ୍ରତି ଆମେ ଯେତେ ପର୍ଯ୍ୟନ୍ତ ସଚେତନ ନ ହେବା, ଆମର କର୍ତ୍ତବ୍ୟ ଯଦି ଆମେ ନ କରିବା, ଦେନ୍ କେବେ ବି ଆମର ଏହି ଧରିତ୍ରୀ ମାତାକୁ ଆମେ ବଞ୍ଚାଇ ପାରିବା ନାହିଁ। ସେମିତି ଲୋକମାନେ ଗଛ କାଟୁଥିବେ ଆଉ ତାର ପରିଣାମ ଆମେ ଫେସ୍ କରୁଥିବା, ସେଥିପାଇଁ ମୁଁ କହୁଛି କି ପରିବେଶକୁ ବଞ୍ଚାନ୍ତୁ, ଜଙ୍ଗଲକୁ ବଞ୍ଚାନ୍ତୁ, ଯାହାଫଳରେ ଆମେ ବଞ୍ଚିପାରିବା, ଆମର ଭବିଷ୍ୟତ ପିଢ଼ି ମଧ୍ୟ ବଞ୍ଚିପାରିବେ। କାହିଁକିନା ଯେଉଁ ଆମେ ଖାଲି ଗଛ ଲଗାଇ ଦେଉଛୁ କିନ୍ତୁ ତାର ଯଦି ଆମେ ଯତ୍ନ ନ ନେବା, ଦେନ୍ ଆମର ଗଛ ଲଗାଇବାର କିଛି ତାତ୍ପର୍ଯ୍ୟତା ରହିବ ହିଁ ନାହିଁ। ତ ସେଥିପାଇଁ ଗଛ ଲଗାଇବା ସହିତ ଆମେ ଏନ୍ସ୍ୟୋର୍ କରିବା ଯେ ଗଛଟି ବଢ଼ୁଛି, ମାଆଙ୍କ ପାଇଁ ହିଁ ଲଗା ହେଇଛି, ଯେଉଁଟାକି ଆମେ ଗୋଟେ ଆମର ଇମୋସନାଲ କନେକ୍ସନ୍ ରହିବ ଗୋଟେ ମା ପାଇଁ। ତ ସେଥିପାଇଁ ହିଁ ଆମର ପ୍ରଧାନମନ୍ତ୍ରୀ ଏହି ଏକ ପେଡ୍ ମା କେ ନାମର ବାର୍ତ୍ତାଟା ଦେଲେ କି ଏଇଟା ୟା ପାଇଁ ହିଁ ଆମେ କାର୍ଯ୍ୟ କରିବା। ତ ସେଥିପାଇଁ ଆମେ ସମସ୍ତେ ୟା ପାଇଁ ସଚେତନ ରହିକି ଏନ୍ସ୍ୟୋର୍ କରିବା ଗଛଟି ବଞ୍ଚୁଛି, ଆମେ ଆମ ମାଆକୁ ବଞ୍ଚଉଛେ ବୋଲି ଭାବିକି ଗଛ ଲଗାଇବା।
1: ଆଜ୍ଞା,
0: ଆଉ ସେଥିପାଇଁ ସମସ୍ତ ଜନସାଧାରଣ ମାନଙ୍କର ସହଯୋଗ ଆଉ ସହଭାଗିତା ମଧ୍ୟ ଦରକାର।
1: ତେବେ ଯା ହଉ ମ୍ୟାଡ଼ାମ, ଆପଣ ଆପଣଙ୍କର ବ୍ୟସ୍ତତା ଭିତରୁ କିଛି ସମୟ ଦେଇ ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିବାରୁ ଆପଣଙ୍କୁ ଆକାଶବାଣୀ ରାଉରକେଲା ତରଫରୁ ତଥା ଆମର କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ତରଫରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ,
1: ନମସ୍କାର।
0: ନମସ୍କାର।

ଲୁଗାପଟା ନଦୀ, ପୋଖରୀ ଓ ଝରଣା ଆଦିରେ ଧୁଅନ୍ତୁ ନାହିଁ। ଡାଇରିଆର ଚିକିତ୍ସା ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଉପଲବ୍ଧ। ତୁରନ୍ତ ଚିକିତ୍ସା ଦ୍ୱାରା ଜୀବନ ରକ୍ଷା ସମ୍ଭବ।

ଶ୍ରୋତାଙ୍କୁ ପ୍ରଚାର କଲୁ କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ। ଆଜି ଏଥିରେ ଶୁଣିଲେ ଏକ ପେଡ଼ ମା କେ ନାମ 3.0।

ଶ୍ରୋତାଙ୍କୁ ସକାଳ 8ଟାରେ ଶୁଣିପାରିବେ ସମାଚାର ପ୍ରଭାତ ଏବଂ ପରେ ପରେ 8:15 ମର୍ଣ୍ଣିଂ ନ୍ୟୁଜ୍, ସକାଳ 8:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ରହିଛି ଶ୍ରୀ ବିଗ୍ରହମାନଙ୍କର ପହଣ୍ଡି ବିଜେ ପରମ୍ପରା ସମ୍ପର୍କରେ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଆଲୋଚନା କରିଛନ୍ତି ରାମଚନ୍ଦ୍ର ଦାସ ମହାପାତ୍ର। ସକାଳ 8:45 ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ କିଷାନ ଗୀତ ପରିବେଷଣ କରିଛନ୍ତି ନମିତା ବାଡ଼ା ଏବଂ ସାଥୀମାନେ। ସକାଳ 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ, ସକାଳ 10:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ।

ଦିନ 12ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଉମଙ୍ଗର 328 ଭାଗ ଶ୍ରୋତାମାନେ ଶୁଣିପାରିବେ। ଅପରାହ୍ନ 5ଟାରେ ଆରତୀ କାର୍ଯ୍ୟକ୍ରମ, ଅପରାହ୍ନ 5:30 ନାରୀ ମହଲ କାର୍ଯ୍ୟକ୍ରମରେ ଶୁଣିପାରିବେ ନୂତନ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧିରେ ସମାଜ ତଥା ମାତାପିତାଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଛନ୍ତି ବିଜୟଲକ୍ଷ୍ମୀ ପଟ୍ଟନାୟକ। ଶ୍ରୋତବନ୍ଧୁ, ଥିଲା ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ 8:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଜଗତର ନାଥ ଜଗନ୍ନାଥ ପ୍ରେମ, ଭକ୍ତି ଓ ଜ୍ଞାନର ଏକ ସମ୍ମିଳିତ ବିଗ୍ରହ, ତେଣୁ ତାଙ୍କର ପ୍ରତି ଲୀଳାରେ ବିଭିନ୍ନ ଭାବ ପ୍ରକଟିତ ହୋଇଥାଏ। ରଥଯାତ୍ରାକାଳୀନ ପହଣ୍ଡି ବିଜେ ସେହିପରି ତାଙ୍କର ଏକ ଅପୂର୍ବ ଲୀଳା।

ରଥଯାତ୍ରା ଦିନ ପ୍ରାତଃକାଳରୁ ଆଳତୀ ଅବକାଶ ବଢ଼ିବା ପରେ ତିନି ବାଡ଼ରେ ଦୈନନ୍ଦିନ ବେଶ ସମାପନ ହୁଏ। ଏହି ସମୟ ମଧ୍ୟରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ଶେଷ ହେବା ମଧ୍ୟରେ ଚାହାଣୀ ମଣ୍ଡପରେ ତିନି ରଥର ପ୍ରତିଷ୍ଠା ହୋମ କାର୍ଯ୍ୟ ସମାପନ କରାଯାଇଥାଏ। ଠାକୁରଙ୍କର ଭୋଗ ଲାଗି ହେଲା ପରେ ଜଳସିଞ୍ଚନ କରାଯାଇ ତିନି ବାଡ଼ରେ ମଙ୍ଗଳାର୍ପଣ ସମ୍ପନ୍ନ ହୁଏ। ତାପରେ ତିନି ବାଡ଼ରେ ଡୋର ଲାଗି ପୁଷ୍ପାଞ୍ଜଳି ଆଦି ନୀତିମାନ ବଢ଼ିବା ପରେ ମଣିମା ମଣିମା ଡାକ ମଧ୍ୟରେ ରୁନ୍ଧା ଫିଟାଯାଏ ଏବଂ ଆରମ୍ଭ ହୁଏ ଠାକୁରମାନଙ୍କର ପହଣ୍ଡି ପିଜେ।

0: ପହଣ୍ଡିବି ଯେ ବାସ୍ତବିକ ଏକ ଆକର୍ଷଣୀୟ ଦୃଶ୍ୟ। ଏହି ଦୃଶ୍ୟ ଦର୍ଶନ ପାଇଁ ସିଂହଦ୍ୱାର ଆଉ ବଡ଼ ଦାଣ୍ଡରେ ବିପୁଳ ସଂଖ୍ୟାରେ ଭକ୍ତ ସମବେତ ହୋଇଥାନ୍ତି। ତେବେ ଏହି ପହଣ୍ଡି ବିଜେ ଦୃଶ୍ୟର ଦୃଷ୍ଟିଭଙ୍ଗୀରୁ ଯେତିକି ମନମୁଗ୍ଧକର, ନୀତି ଦୃଷ୍ଟିରୁ ସେତିକି ପରମ୍ପରା ସିଦ୍ଧ। ତେଣୁ ଆଜିର ଆଲୋଚନାରେ ବିଷୟ ହେଉଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା। ଆଲୋଚନା କରୁଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ପ୍ରଭୁ ଜଗନ୍ନାଥଙ୍କର ବର୍ଷରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ପ୍ରଭୁ ଜଗନ୍ନାଥଙ୍କର ପ୍ରତିନିଧି ହିସାବରେ ମଦନମୋହନ, ବଳଭଦ୍ରଙ୍କ ପ୍ରତିନିଧି ହିସାବରେ ରାମକୃଷ୍ଣ ଏବଂ ଦୋଳଯାତ୍ରା ସମୟରେ ଦୋଳଗୋବିନ୍ଦ, ଏଇମାନେ ସବୁ ଠାକୁରଙ୍କର ଯେଉଁ ପ୍ରତିନିଧି ଅଛନ୍ତି, ସେ ବର୍ଷ ସମାନ ବିଭିନ୍ନ ଯାନିଯାତ୍ରାରେ ବାହାରକୁ ବାହାରନ୍ତି। କେବଳ ଏଇ ଘୋଷ ଯାତ୍ରାରେ, ଦ୍ୱାଦଶ ଯାତ୍ରାରେ ମୁଖ୍ୟ ଯାତ୍ରା ହେଉଛି ସ୍ନାନଯାତ୍ରା, ରଥଯାତ୍ରା। ଏହି ରଥଯାତ୍ରା ସମୟରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରନ୍ତି। ପ୍ରଥମ ପହଣ୍ଡି ବିଜେ କରନ୍ତି ଦେବସ୍ନାନ ପୂର୍ଣ୍ଣିମା ଦିନ। ପ୍ରଭୁ ରତ୍ନ ସିଂହାସନରୁ ଆମର ଚାରମାର ବନ୍ଧାଯାଇ ପ୍ରଭୁ ଜଗନ୍ନାଥ ପ୍ରଥମେ ପ୍ରଭୁ ସୁଦର୍ଶନ ସାତ ପାହାଚରେ ପହଞ୍ଚନ୍ତି। ସେଠି ତାଙ୍କର ତାହା ଲାଗେ, ତାପରେ ପ୍ରଭୁ ସୁଦର୍ଶନ ବିଜେ କରନ୍ତି ସବୁ ଦୈତାପତି ଏବଂ ଅନ୍ୟାନ୍ୟ ସେବାୟତମାନଙ୍କ ସହିତ ସ୍ନାନ ମଣ୍ଡପକୁ ବିଦେ କରନ୍ତି। ତାପରେ ପ୍ରଭୁ ବଳଭଦ୍ର ଆସି ମଧ୍ୟ ସେହି ସାତ ପାହାଚରେ ତାଙ୍କ ମସ୍ତକରେ ମଧ୍ୟ ଟାୟା ଲାଗି ହୁଏ, ସିଏ ମଧ୍ୟ ଆମର ସ୍ନାନ ବେଦୀକୁ ପହଣ୍ଡି ହୁଅନ୍ତି। ତାପରେ ମା' ସୁଭଦ୍ରା, ତାପରେ ପ୍ରଭୁ ଜଗନ୍ନାଥ ଏହିପରି ପହଣ୍ଡିକି ଯେତେବେଳେ ପ୍ରଭୁ ଜଗନ୍ନାଥ ଘରୁ ବାହାରକୁ ବାହାରନ୍ତି ତାକୁ ଧାଡ଼ି ପହଣ୍ଡି କୁହାଯାଏ। ଏହି ଧାଡ଼ି ପହଣ୍ଡି ଆମର ସ୍ନାନ ପୂର୍ଣ୍ଣିମା ଦିନ କରାଯାଏ ଏବଂ ଶ୍ରୀଗୁଣ୍ଡିଚା ଦିନ କରାଯାଏ ଏବଂ ବାହୁଡ଼ା ଦିନ କରାଯାଏ। ଏକୁ ଧାଡ଼ି ପହଣ୍ଡି କୁହାଯାଏ, କ'ଣ ଏକ ସମୟରେ ତାପରକୁ ତାପର ସମସ୍ତ ଚାରିଜଣ ଯାକ ପ୍ରଭୁ ପହଣ୍ଡି ହେଇକରି ଯାଆନ୍ତି। ଏହି ପହଣ୍ଡିକି ଧାଡ଼ି ପହଣ୍ଡି କୁହାଯାଏ। ଏହି ହେଉଛି ପହଣ୍ଡି ବିଧିର ପରମ୍ପରା।

ଆମର ମୁଖ୍ୟତଃ ପ୍ରଥମ ହେଲା ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି କରାଯାଏ, ଯେଉଁ ସ୍ନାନ ବେଦିକୁ ଆସନ୍ତି ତାକୁ ଧାଡ଼ି ପହଣ୍ଡି କହନ୍ତି, ଏବଂ ଯେତେବେଳେ ଫେରିକିରି ଘରକୁ ଯାଆନ୍ତି ଅଣସର ଘରକୁ ତାକୁ କହନ୍ତି ଗୋଟି ପହଣ୍ଡି। ଏବଂ ଆମର ଯେଉଁ ଶ୍ରୀଗୁଣ୍ଡିଚା ଦିନ ମଧ୍ୟ ସେହିପରି ଯେତେବେଳେ ଅଣସର ଘରୁ ପ୍ରଭୁ ରଥ ଉପରକୁ ବିରାଜମାନ କରନ୍ତି ତାକୁ ମଧ୍ୟ ଧାଡ଼ି ପହଣ୍ଡି କୁହାଯାଏ, ଏବଂ ଯେତେବେଳେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତାକୁ ଗୋଟି ପହଣ୍ଡି କୁହାଯାଏ। ସେମିତି ବାହୁଡ଼ା ଦିନ ମଧ୍ୟ ପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡି ହେଇକିରି ରଥାରୂଢ଼ ହୁଅନ୍ତି, ଏବଂ ଯେତେବେଳେ ଶ୍ରୀମନ୍ଦିରକୁ ଯାଆନ୍ତି ତାକୁ ମଧ୍ୟ ଗୋଟି ପହଣ୍ଡି କୁହାଯାଏ। ଏହି ପ୍ରକାର ଭାବରେ ପହଣ୍ଡି ପ୍ରଭୁ ଜଗନ୍ନାଥଙ୍କୁ କରାଯାଏ। ଏବଂ ପହଣ୍ଡିରେ ମୁଖ୍ୟତଃ ସେବା ହେଉଛି ଦୈତାପତିମାନଙ୍କର, ଶ୍ରୀରଙ୍ଗର ଯାହା ଦାୟିତ୍ୱ ଯେହେତୁ ପ୍ରଭୁ ଜଗନ୍ନାଥ ଦୈତାପତିମାନଙ୍କୁ ଦେଇଛନ୍ତି, ଏବଂ ଅନ୍ୟାନ୍ୟ ସେବାୟତମାନେ ପଣ୍ଡା ପୁଷ୍ପାଳକ ସେମାନେ ଡୋରରେ ରହନ୍ତି, ଏବଂ ଅନ୍ୟାନ୍ୟ ସେବାୟତ ଆଜିକାଲି ମଧ୍ୟ ପହଣ୍ଡିରେ ରହୁଛନ୍ତି।

0: ପହଣ୍ଡିବି ଯେ ସମୟରେ ସାତ ପାହାଚ ନିକଟରେ ଠାକୁରମାନଙ୍କର ଟାହିଆ ଲାଗି ହୋଇଥାଏ। ଟାହିଆ ଲାଗି ପରେ କ୍ରମାନ୍ୱୟରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ, ବଳଭଦ୍ର ତାଳଧ୍ୱଜ ରଥରେ, ସୁଭଦ୍ରା ଦେବୀ ଦଳନ ରଥରେ ଆଉ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ ହୁଅନ୍ତି। ଠାକୁରମାନେ ରଥକୁ ବିଜେ କରିବା ପରେ ତିନି ଠାକୁରଙ୍କର ଚକା ଅପସର ଅଣାଯାଏ ଏବଂ ଚକା ଅପସର ଲାଗି ହୋଇ ରୁନ୍ଧା ବଢ଼େ। ତାପରେ ମଦନ ମୋହନ ଆଉ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଏ।
1: ପହଣ୍ଡି ପ୍ରଥମ ଆରମ୍ଭ ହେବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ମଙ୍ଗଳାରୋପଣ କରାଯାଏ। ମଙ୍ଗଳାରୋପଣ ବିଧି ପରେ ଡୋର ଲାଗି କରାଯାଏ, ମାନେ ପ୍ରଭୁଙ୍କୁ ଯେଉଁ ଅଣ୍ଟାରେ ଏବଂ ମସ୍ତକରେ ଡୋର ଲାଗି କରାଯାଏ ଏବଂ

ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ପ୍ରଭୁଙ୍କୁ ଆଗପଟେ ଡୋର ଅଣ୍ଟାରେ ଭିଡ଼ନ୍ତି ଏବଂ ପଛପଟେ ମୁଣ୍ଡରେ ଯେଉଁ ଲାଗିଥାଏ ସେ ଡୋରକୁ ଭିଡ଼ିକିରି ଆଣନ୍ତି। ପ୍ରଭୁ ଯେମିତି ମଣିଷ କାଳିଆ ହାତୀ ଝୁଲି ଝୁଲିକିରି ଆସିଲା ପରି ପ୍ରଭୁ ଦେଖାଯାଆନ୍ତି। ତାଙ୍କ ମସ୍ତକରେ ଯେଉଁ ଟାହ୍ୟାଟି ଲାଗିଥାଏ ସେ ଏଡ଼େ ସୁନ୍ଦର ଦେଖାଯାଏ, ଆପଣ ଭାବିବେ ପ୍ରଭୁ ନିଜକୁ ନିଜେ ମଣିଷକୁ ଡାକିଲା, ଭକ୍ତକୁ ଡାକିବା ପରି ସେ ମୁଣ୍ଡକୁ ହଲାନ୍ତି। ସେ ପହଣ୍ଡି ବିଜେ ସମୟରେ ସେଇ ମସ୍ତକର ଟାହ୍ୟା ଯେତେବେଳେ ଆସିକିରି ପ୍ରଭୁ ଜଗନ୍ନାଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଆନ୍ତି, ସିଂହଦ୍ୱାର ପୁରା ଭରିପୁର ଯାଏ ସେ ଟାୟା ଏବଂ ପ୍ରଭୁଙ୍କୁ ଭରିପୁର ଯାଏ। ଏବଂ ସେ ଯେତେବେଳେ ରଥା ଉପରକୁ ଠାକୁର ତାପରେ ପହଣ୍ଡି ହେଇକିରି ଉଠନ୍ତି ସେ ଟାହ୍ୟାରେ, ଆପଣ ଯେତେ ଦୂରରେ ଥିଲେ ମଧ୍ୟ ଆପଣ ଜାଣିପାରିବେ ଯେ ହଁ ପ୍ରଭୁ ଜଗନ୍ନାଥ ଆସୁଛନ୍ତି, ବଳଭଦ୍ର ଆସୁଛନ୍ତି। ଆପଣ ସେ ଟାହ୍ୟାରୁ ଦେଖିକିରି ବହୁତ ଦୂରରେ ଭକ୍ତ ଥିଲେ ମଧ୍ୟ ସେ ପହଣ୍ଡି ସମୟରେ ପ୍ରଭୁ ଯେଉଁ ସୁନ୍ଦର ଦେଖାଯାଆନ୍ତି ତା'ର କେବଳ ଯିଏ ଆଖିରେ ଦେଖିଛି ଏବଂ ଯିଏ ପହଣ୍ଡି କରିଛି ସିଏ ତା'ର ଅନୁଭୂତି ନିଶ୍ଚୟ ଭାବରେ ଜାଣିପାରିବ।

ଏହି ପହଣ୍ଡିର ବିଶେଷ ଲକ୍ଷଣ ହେଉଛି ଯେତେବେଳେ ପ୍ରଭୁ ଜଗନ୍ନାଥ ଅଟକି ଯାଆନ୍ତି ସେ ସମୟରେ ଆମର ଖୁଣ୍ଟିଆ ସେବକ ଦୁଇଟି ବେତ ଧରି ମଣିମାନ ଦେଇ ଯେତେବେଳେ ଡାକିକିରି ପ୍ରଭୁଙ୍କୁ ଡାକେ ଫେର ପ୍ରଭୁ ଚାଲନ୍ତି ଏବଂ ଦୈତାପତିମାନେ ଆ ଭାଇ ଚାଲ ଭାଇ କହିକିରି ତାକୁ ଯେତେବେଳେ ସମ୍ବର୍ଦ୍ଧନା କରନ୍ତି ସେ ଫେର ଚାଲିଯାଏ ଫେର କିଛି ବାଟ ଗଲା ପରେ ଯେତେବେଳେ ଥକିକି ରହିଯାଆନ୍ତି ଫେର ଏଇ ଖୁଣ୍ଟିଆ ସେବକ ଏବଂ ଦୈତାପତିମାନେ ତାକୁ ଡାକି ଡାକିକିରି ପ୍ରଭୁଙ୍କୁ ଚଲେଇ ଚଲେଇକିରି ନିଅନ୍ତି ଏବଂ ସେ ଯେଉଁ ଠୁକୁରୁ ଠୁକୁରୁ ପିଲାଟି ଚାଲିଲା ପରେ ଯେମିତି କୃଷ୍ଣ ଭଗବାନ ନିଶ୍ଚୟ ଚାଲିଥିଲେ ସେ ପ୍ରଭୁ ଯେତେବେଳେ ଠୁକୁରୁ ଠୁକୁରୁ ଏଇ ପହଣ୍ଡି ହେଇକିରି ଯାଆନ୍ତି ସମସ୍ତ ଭକ୍ତ ବିହୋଳ ହୋଇ ପାଗଳ ହୋଇଯାଆନ୍ତି ଏବଂ ସମସ୍ତେ ତାଙ୍କ ପାଖକୁ ଦୌଡ଼ିବାକୁ ଚାହାନ୍ତି।

ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ଏକ ଅପରୂପ ଶୋଭା ଧାରଣ କରେ। ସେବାୟତମାନଙ୍କର ମଣିମା ମଣିମା ଡାକ, ଘଣ୍ଟୁଆମାନଙ୍କର ଘଣ୍ଟ ବାଦନ, ଭକ୍ତମାନଙ୍କର ପୁଷ୍ପ ବର୍ଷଣ, ଠାକୁରମାନଙ୍କ ମସ୍ତକରେ ଟାହିଆର ଅପୂର୍ବ ଦୋଳନ ଏବଂ ହରିବୋଲ ହୁଳହୁଳିର ମଧୁର ଧ୍ୱନି ସମୁଦାୟ ପରିବେଶକୁ ରସାପ୍ଲୁତ କରି ଭକ୍ତ ହୃଦୟରେ ଯେଉଁ ମହାଭାବ ଉଦ୍ରେକ କରେ ତାହା ବର୍ଣ୍ଣନାତୀତ।

ଶ୍ରୀଜଗନ୍ନାଥଙ୍କ ଭକ୍ତମାନସରେ ପୁରୀ ମନ୍ଦିରରେ ଥିବା ବାଇଶି ପାହାଚ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିନେଇଛି। ସେହି ପଥର ପାହାଚଗୁଡ଼ିକୁ ଚଢ଼ି ମନ୍ଦିରକୁ ଯିବାବେଳେ ଠାକୁରଙ୍କ ପ୍ରତି ସତେ ହେବା ଆର୍ଦ୍ର ହେବାକୁ ଆରମ୍ଭ କରେ ଭକ୍ତମାନଙ୍କ ମନ। ମନ୍ଦିର ଯାତ୍ରାବେଳେ ଭକ୍ତମାନେ ବାଇଶି ପାହାଚ ହାତରେ ସ୍ପର୍ଶ କରି ମଥାରେ ଲଗାନ୍ତି। ସିଂହଦ୍ୱାର ସଂଲଗ୍ନରେ ଥିବା ମୁଖଶାଳାକୁ ଅତିକ୍ରମ କଲେ ଆଗରେ ପଡ଼େ ଗୋଟାଏ ସୋପାନ ଶ୍ରେଣୀ, ଲମ୍ବା ଅନୁସ କିନ୍ତୁ ମସୃଣ। ଏଗୁଡ଼ିକ ମୁଖଶାଳର ପଶ୍ଚାତ ଭାଗରୁ ଆରମ୍ଭ ହୋଇ ଉପରକୁ ଉପରକୁ ଉଠି ସ୍ପର୍ଶ କରିଛି କୁର୍ମବେଢ଼ା ଦ୍ୱାର। ମୁଖଶାଳା ଓ କୁର୍ମବେଢ଼ା ମଧ୍ୟରେ ରହିଛି ମାତ୍ର 20 ପାହାଚ। ତେବେ ସୋପାନ ଶ୍ରେଣୀର ଶେଷ ଆଡ଼କୁ ଡାହାଣ ପଟେ ଉତ୍ତର ଦିଗରେ ଆନନ୍ଦ ବଜାର ପ୍ରବେଶ ପଥରେ ରହିଛି ଆଉ 2 ପାହାଚ। ଏ 2 ପାହାଚ ଆରମ୍ଭ ହୋଇଛି ଅଷ୍ଟାଦଶତମ ସୋପାନରୁ ଏବଂ ପ୍ରସରିଛି ଉତ୍ତରକୁ ଆନନ୍ଦ ବଜାର ଦ୍ୱାର ଯାଏ। 22 ଯାକ ପାହାଚର ଆୟତନ ଏକ ପ୍ରକାରର ନୁହେଁ। ସମସ୍ତ ସୋପାନ ଅବଶ୍ୟ ବଉଳମାଳା ଓ କୁଣ୍ଡା ପଥରରେ ନିର୍ମିତ ଏବଂ ଅଧିକାଂଶର ପ୍ରସ୍ତ 5 ଫୁଟ। ପାହାଚଗୁଡ଼ିକର ଉଚ୍ଚତା

ମାତ୍ର 6-7 ଇଞ୍ଚ ଏବଂ ଲମ୍ବା ପ୍ରାୟ 40 ଫୁଟ। ସୋପାନ ଶ୍ରେଣୀର ଉତ୍ତର ଓ ଦକ୍ଷିଣ ପଟେ ମଧ୍ୟ ରହିଛି ପାଚେରୀ। 22 ପାହାଚ ଦେଇ ମନ୍ଦିରକୁ ଉଠିଲା ବେଳେ ତୃତୀୟ ପାହାଚର ଦକ୍ଷିଣ ପାର୍ଶ୍ୱରେ ରହିଛି ଗୋଟାଏ ଅନୁଚ ମନ୍ଦିର, ଯାହା କାଶୀ ବିଶ୍ୱନାଥ ଦେବାଳୟ ରୂପେ ପରିଚିତ। ଏହି ଉପାସନା ପୀଠକୁ ଲାଗି ଅନ୍ୟ ଏକ ଅନୁଚ ମନ୍ଦିର ରହିଛି, ଏଠାରେ ରାମ ଓ ସୀତା ପୂଜା ପାଆନ୍ତି। କେତେକ ବିଦ୍ୱାନମାନେ 22 ପାହାଚର ମହତ୍ୱ ପ୍ରତିପାଦିତ କରିବା ପାଇଁ ଯାଇ କିଛି ତତ୍ତ୍ୱ ବଖାଣନ୍ତି। ସେମାନଙ୍କ ମତରେ ଦେବତାଙ୍କୁ ପାଇବା ପଥରେ ମାନବ 22 ପ୍ରକାରର ଦୋଷ ଦୁର୍ବଳତା ଅତିକ୍ରମ କରିବାକୁ ହୁଏ, ଏଣୁ ଶ୍ରୀମନ୍ଦିରରେ ରହିଛି ଏହି 22 ଗୋଟି ପାହାଚ। ତେବେ ତତ୍ତ୍ୱର ତାତ୍ପର୍ଯ୍ୟ ଯାହା ହେଉ ନା କାହିଁକି, 22 ପାହାଚର ପବିତ୍ରତାକୁ କେହି ଅସ୍ୱୀକାର କରନ୍ତି ନାହିଁ। ଏହି 22 ପାହାଚକୁ ମଧ୍ୟ ପିତୃଲୋକର କ୍ଷେତ୍ର ବୋଲି ଗ୍ରହଣ କରାଯାଏ। ଏଣୁ ଆଶ୍ୱିନ ମାସ ପ୍ରଥମାର୍ଥରେ ଏଠାରେ ଯାତ୍ରୀମାନେ ମହାଳୟା ଶ୍ରାଦ୍ଧ କରନ୍ତି। ଶ୍ରାଦ୍ଧ ସାରି 10ମ ପାହାଚର ଏକ ଚତୁଷ୍ମଣି କ୍ଷେତ୍ରରେ ପିଣ୍ଡ ଅର୍ପଣ କରାଯାଏ।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଥିଲା ବିଗ୍ରହମାନଙ୍କର ପହଣ୍ଡି ବିଜେ ସମ୍ପର୍କରେ। ଆଲୋଚକ ଥିଲେ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେହିଶ ବିଳାସର 85ତମ ଭାଗ। ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର, ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ।

0: 31 ଛାନ୍ଦ ଆରମ୍ଭରେ ରାମଚନ୍ଦ୍ରଙ୍କ ଆଦେଶ ପାଇ ଲକ୍ଷ୍ମଣ ମାଲ୍ୟବନ୍ତରୁ ଯାଇ କିସ୍କିନ୍ଧ୍ୟାପୁରରେ ଉପସ୍ଥିତ ହେଲେ। ତାଙ୍କୁ ଦେଖି ମନେ ହେଲା ବସନ୍ତ ମଳୟ ପର୍ବତରୁ ଆସୁଛି କି। ସର୍ବତ୍ର ସୌନ୍ଦର୍ଯ୍ୟ ଲକ୍ଷ୍ୟ କରୁଥିବା କବି ଉପେନ୍ଦ୍ର ଭଞ୍ଜ ଲକ୍ଷ୍ମଣଙ୍କ ଗମନକୁ ମଧ୍ୟ ସୌନ୍ଦର୍ଯ୍ୟ ମଣ୍ଡିତ କରିଛନ୍ତି। ନଦୀ ବଢ଼ୁ
1: ଶ୍ରୋତାଙ୍କ ଏତେବେଳ ପର୍ଯ୍ୟନ୍ତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ରାଉରକେଲା 102.6 FM ପ୍ରଚାର କରୁଛୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ କିଷାନ ଗୀତ। ପରିବେଷଣ କରିଛନ୍ତି ନମିତା ବାଡ଼ା ଏବଂ ସାଥୀମାନେ।
2: ଶ୍ରୋତା ବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମାନ ଫ୍ୟୁଚର।
3: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ୍ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୁଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ୍ ସର୍ଭିସ ସେଣ୍ଟର।

ଶ୍ରୋତାନ୍ଧୁ ପ୍ରଚାର କଲୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ କିଷାନ ଗୀତ ପରିବେଷଣ କଲେ ନମିତା ବାଡ଼ା ଏବଂ ସାଥୀମାନେ ଆକାଶବାଣୀ ରାଉରକେଲା 102.6 FM ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: शोध, आलेख और स्वर रेडियो सखी ममता सिंह का। इस कार्यक्रम के संपादक और प्रस्तुतकर्ता रमेश गोखले। तो अब दीजिए इजाजत, नमस्कार।
1: ଶ୍ରୋତାବୃନ୍ଦ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶ୍ରୋତାବୃନ୍ଦ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତ ମିଳିତ କଣ୍ଠରେ। ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକରଙ୍କ କଣ୍ଠରେ ସନ୍ତୋଷ ଆନନ୍ଦଙ୍କ ରଚନା, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। कथचित्र प्यासा सावन।

ଶ୍ରୋତାମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣିବା କିଶୋର କୁମାରଙ୍କ କଣ୍ଠରେ କଥାଚିତ୍ର ଲହୁକେ ଦୋରଙ୍ଗ।

ସିନି ସଙ୍ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣିବା ଇନ୍ଦିବରଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ, ଲତା ମଙ୍ଗେସ୍କର, ଅମିତ କୁମାର ଏବଂ ସାଥୀମାନଙ୍କ କଣ୍ଠରେ କଥାଚିତ୍ର ଆଖିର କେଉଁ।

ଶ୍ରୋତାଙ୍କ କାର୍ଯ୍ୟକ୍ରମରେ ଏଥର ଶୁଣିବା ଶୈଳେନ୍ଦ୍ର ସିଂଙ୍କ କଣ୍ଠରୁ ଗୁଲଶନ ବାବରାଙ୍କ ରଚନା, ସଙ୍ଗୀତ ଆର୍ ଡି ବର୍ମନ, କଥାଚିତ୍ର ଖେଲ୍ ଖେଲ୍ ମେ।

0: सनम तेरी कसम इस फिल्म से ये गीत था। किशोर कुमार की आवाज में गुलशन बावरा ने इसे लिखा और आर डी बर्मन की तर्ज। हमारे एक श्रोता लिखते हैं कि इसीलिए तो ये गाना बना है, नाना करते प्यार तुम इसे कर बैठे, कि हम नाना भी करते हैं लेकिन फिर भी वो काम कर लेते हैं। जी हाँ। एक और श्रोता लिखते हैं कि हंसने से पीड़ा दूर होती है, तो हंसना ज़रूर चाहिए, ये एक ऐसी आदत है जिसे अपनी ज़िंदगी में ज़रूर ज़रूर शामिल करना चाहिए। हमारे एक श्रोता लिखते हैं कि बहुत सालों पहले उन्होंने भावनगर वैशाली टॉकीज में याराना और कालिया एक साथ देखी थी और इन्हें ये गीत सुनकर वो याद आ गई। बहुत बहुत धन्यवाद। हमारे एक और श्रोता लिखते हैं कि छू के मेरे मन को ये गीत जो था, ये प्रेम, अपनापन और भावनाओं की कोमलता को बहुत ही सुंदर ढंग से प्रस्तुत करता है। इसकी धुन और शब्द दोनों मिलकर एक ऐसा वातावरण बनाते हैं जो श्रोता के मन में मधुर यादें और भावनाएं जगा देते हैं। बिल्कुल सही कहा आपने। हमारे एक और श्रोता लिखते हैं कि जब आदत की बात आती है तो शाम को खाना बनाना उन्हें अच्छा नहीं लगता क्योंकि गर्मी में बहुत ज़्यादा परेशान हो जाते हैं, लेकिन फिर भी करना पड़ता है। तो हम ये जो चीज़ है जो हम बदल नहीं सकते, उसमें कुछ और छोटा मोटा बदलाव ला सकते हैं, कुछ ऐसी चीज़ें जिससे।
1: आकाशवाणी ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଭାରତ ବ୍ରିଟେନ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି, କହିଲେ ରାଷ୍ଟ୍ରପତି। ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ। ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନ କଲେ ଇରାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ, ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଭାରତ ବ୍ରିଟେନ୍ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ଅବସରରେ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅପରାହ୍ନରେ ଏହି ଚୁକ୍ତିନାମାର କାର୍ଯ୍ୟକାରିତାକୁ ଶୁଭାରମ୍ଭ କରିବା ଅବସରରେ ରପ୍ତାନୀ ସାମଗ୍ରୀ ବ୍ରିଟେନ୍କୁ ପଠାଯିବ। ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋତ୍ସାହନ ପରିଷଦ, ସୀମାଶୁଳ୍କ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି କାର୍ଯ୍ୟକାରୀ ହୋଇଥିବା ଏହି ଚୁକ୍ତିନାମା ଭାରତ ଏବଂ ୟୁକେ ସହଭାଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ମତ ଦେଇ ଶ୍ରୀ ମୋଦି କହିଛନ୍ତି, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର, ବୃତ୍ତିଗତ ସେବା ଏବଂ ନବସୃଜନରେ ସହଯୋଗ ଅଧିକ ସଶକ୍ତ ହୋଇପାରିବ। ଭାରତ ଏବଂ ୟୁକେ ଗଣତନ୍ତ୍ର ମଧ୍ୟରେ ବିଶ୍ୱାସ ଏବଂ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ ଓ ନବସୃଜନ ଦ୍ୱାରା ପରିଚାଳିତ ଭବିଷ୍ୟତର ସହଭାଗିତା ଗଠନ କ୍ଷେତ୍ରରେ ଏହି ଚୁକ୍ତିନାମା ଉଭୟ ପକ୍ଷର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ

0: କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କରେ ଏହି ଚୁକ୍ତିନାମା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଭାରତର ପ୍ରାୟ 99% ରପ୍ତାନୀ କ୍ଷେତ୍ର ନିଃଶୁଳ୍କ ବଜାର ପ୍ରବେଶର ସୁବିଧା ପାଇବ। ଦ୍ୱିପାକ୍ଷିକ ବାଣିଜ୍ୟ ମୂଲ୍ୟର ପ୍ରାୟ 100%କୁ ଏହା ବିସ୍ତାର କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଚୁକ୍ତିନାମା ବଳରେ ଦେଶର ରପ୍ତାନୀ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିବ। ଭାରତୀୟ ଶିଳ୍ପକ୍ଷେତ୍ର ଅଧିକ ତ୍ୱରାନ୍ୱିତ ହେବା ସହ ୟୁକେରେ କାର୍ଯ୍ୟରତ ପେସାଦାର ମାନବ ସମ୍ବଳ ସୁଫଳ ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଏହି ପଦକ୍ଷେପ ଦେଶର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହି ଚୁକ୍ତିନାମା ଦେଶର ଆର୍ଥିକ ସ୍ୱାର୍ଥକୁ ସଶକ୍ତ କରିବା ସହ ଚାଷୀ ଏବଂ କୃଷିକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରିବ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିଶ୍ୱସ୍ତରରେ ଆୟୁର୍ବେଦ ଏବଂ ଯୋଗକୁ ଏକ ନୂତନ ଉତ୍ସାହର ସହିତ କେନ୍ଦ୍ର ସରକାର ପ୍ରତିପାଦନ କରିପାରିଛନ୍ତି। ନୂଆଦିଲ୍ଲୀରେ ସୁଶ୍ରୁତ 2026 ସମ୍ମିଳନୀକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି ବୈଜ୍ଞାନିକ ମାନଦଣ୍ଡ ଆଧାରରେ ପ୍ରାଚୀନ ଆୟୁର୍ବେଦ ଶଲ୍ୟ ଚିକିତ୍ସାର ପରମ୍ପରାଗତ ପଦ୍ଧତିକୁ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରି ରହିଛି। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଘନିଷ୍ଠ ଭାବେ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମାନଦଣ୍ଡ ଆଧାରିତ ତଥ୍ୟ ସଂରକ୍ଷଣ ଡିଜିଟାଲ୍ ସ୍ୱାସ୍ଥ୍ୟକ୍ଷେତ୍ର ଏବଂ ଆଧୁନିକ ଗବେଷଣା କୌଶଳର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ଆୟୁର୍ବେଦର ବିଶ୍ୱବ୍ୟାପୀ ଗ୍ରହଣୀୟତା ବୃଦ୍ଧି ପାଇପାରିବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆୟୁର୍ବେଦ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ଅଧିକ ମଜବୁତ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି।
1: आयुर्वेद चिकित्सा का अध्ययन करने वाली बेटियों की संख्या तो बढ़ रही है, लेकिन चिकित्सक बनने के बाद आयुर्वेद से जुड़े प्रोफेशन में बने रहने वाली महिलाओं की संख्या उस अनुपात में नहीं बढ़ रही। इन महिला चिकित्सकों को आयुर्वेद से जुड़े प्रोफेशन में बने रहने और प्रगति की सीढ़ियां चढ़ सकने के सहायक हो सकने वाले उपायों को सुझाया गया है। मुझे लगता है इतने ही सुझाने से पर्याप्त नहीं होगा, उसको अमल में लाने के लिए सबको सोचना होगा।
0: आपण माने संवाद सुनुछंती आकाशवाणी रो। ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସାମାଜିକ ସୁରକ୍ଷାକୁ ପ୍ରୋହାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକ ଅବସରରେ ବିନିମୟ ହେବାର ସମ୍ଭାବନା ରହିଛି। ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଆଲୋଚନା କରାଯିବ। ଶ୍ରମ ନୀତି, ଦକ୍ଷତା ବିକାଶ, ଶ୍ରମିକ କଲ୍ୟାଣ ଏବଂ ସମାବେଶୀମୂଳକ ନିଯୁକ୍ତି କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଏହି ବୈଠକର ଅନ୍ୟତମ ଉଦ୍ଦେଶ୍ୟ। ତେହେରାନ ଆଲୋଚନା ପାଇଁ ଆଗକୁ ନ ଆସିଲେ ଇରାନ ବିରୁଦ୍ଧରେ ଅଧିକ ଦୃଢ଼ ସାମରିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ ବିରୁଦ୍ଧରେ ଆମେରିକାର ସାମରିକ ପଦକ୍ଷେପ ଜାରି ରହିବ। ଆଗାମୀ ସପ୍ତାହରେ ଇରାନର ଶକ୍ତିକ୍ଷେତ୍ର ଏବଂ ଯୋଗାଯୋଗ ମାଧ୍ୟମ ଓ ସେତୁଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଇରାନ ପାଖରେ ଆମେରିକା ସହ ଚୁକ୍ତିରେ ପହଞ୍ଚିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ପୂର୍ବରୁ ଖାର୍ଗ ଦ୍ୱୀପ ଉପରେ ଆମେରିକା ଆକ୍ରମଣ କରିସାରିଛି। ତେବେ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ନ କରିବା ଲକ୍ଷ୍ୟ ନେଇ ତୈଳ କ୍ଷେତ୍ରକୁ ବାଦ୍ ଦିଆଯାଇଛି ବୋଲି ଶ୍ରୀ ଟ୍ରମ୍ପ ସ୍ୱଷ୍ଟ କରିଛନ୍ତି। ହର୍ମୁଜ ପ୍ରଣାଳୀ ଉପରେ ମତ ଉପସ୍ଥାପନ କରି ଶ୍ରୀ ଟ୍ରମ୍ପ କହିଛନ୍ତି ଆନ୍ତର୍ଜାତିକ ଜଳପଥ ପରିବହନ ପାଇଁ ଏହା ଏବେ ମଧ୍ୟ ଉନ୍ମୁକ୍ତ ରହିଛି, କିନ୍ତୁ ଇରାନର ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଚଣ୍ଡିଗଡ଼ର ଜିନ୍ଦ୍ରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ପରିବେଶ ଅନୁକୂଳ ତଥା ପ୍ରଦୂଷଣମୁକ୍ତ ଏହି ଟ୍ରେନ୍ ଜିନ୍ଦ ଓ ସୋନପତ ମଧ୍ୟରେ ଚଳାଚଳ କରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ଜିନ୍ଦ ରେଳ ଷ୍ଟେସନ ଏବଂ ଏକ ମେଡିକାଲ କଲେଜର ଶ୍ରୀ ମୋଦି ଏହି ଅବସରରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କୁରୁକ୍ଷେତ୍ରଠାରେ ଏକ ଉଚ୍ଚ ରେଳପଥ ଏବଂ ନବୀକରଣ ହୋଇଥିବା ରେଳ ଷ୍ଟେସନକୁ ଜାତି ଉଦ୍ଦେଶ୍ୟରେ ସେ ଉତ୍ସର୍ଗ କରିବେ। କୁରୁକ୍ଷେତ୍ରଠାରେ ଏହି ଅବସରରେ ଏକ ଶିଖ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅମ୍ବାଲା ଡିଭିଜନରେ 4ଟି ରେଳ ଷ୍ଟେସନ ମୋହାଲି, ଅମ୍ବ ଅନ୍ଦୌରା, ଆନନ୍ଦପୁର ସାହି ଏବଂ

0: ଆଲକାର ମଧ୍ୟ ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧରକୁ ଗସ୍ତ କରିବା ପୂର୍ବରୁ ଶ୍ରୀ ମୋଦି ଚଣ୍ଡୀଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ନାଗରିକ ଦାୟିତ୍ୱବାନ ଜନପ୍ରତିନିଧିଙ୍କ ମାଧ୍ୟମରେ ପ୍ରତିକ୍ରିୟାଶୀଳ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ଆଶା କରନ୍ତି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ରାଜସ୍ଥାନ ବିଧାନସଭାର 75ତମ ବାର୍ଷିକୀ ପାଳନ ଅବସରରେ ଜୟପୁରରେ ଆୟୋଜିତ ବିଦ୍ୟାଗୌରବ ଯାତ୍ରାର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି ସ୍ୱଚ୍ଛତା ଏବଂ ଦାୟିତ୍ୱ ସମ୍ପାଦନ ମାଧ୍ୟମରେ ସୁଶାସନ ସୁନିଶ୍ଚିତ କରିବା ନେଇ ବିଧାନସଭା ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଧାନସଭାଗୁଡ଼ିକ ଏକ ଗଣତାନ୍ତ୍ରିକ ମଞ୍ଚ ଭାବେ କାର୍ଯ୍ୟ କରନ୍ତି। ସେଠାରେ ଲୋକଙ୍କ ଆକାଂକ୍ଷା, ବିକାଶ, ଚିନ୍ତାଧାରା ଏବଂ ଆହ୍ୱାନଗୁଡ଼ିକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବାର ସୁଯୋଗ ରହିଛି। ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ଏଭଳି ପରାମର୍ଶ ଅତ୍ୟନ୍ତ ମୂଲ୍ୟବାନ ବୋଲି ଶ୍ରୀ ବିର୍ଲା କହିଛନ୍ତି।
1: मेरा मानना है कि समय परिवर्तनशील है और समय परिवर्तनशील के समय अभी एक उत्तरदायी जवाबदेही शासन भी होना चाहिए, उत्तरदायी जवाबदेही जनपद भी होना चाहिए। समय के साथ हमें परिवर्तन करने की आवश्यकता है। आज जनता उत्तरदायी प्रतिनिधि मानता है। पारदर्शिता भी होनी चाहिए, जवाबदेही भी होनी चाहिए। वही जनपद सफल होगा और वही शासन सफल होगा।
0: ଭାରତ ଦକ୍ଷତା ମିଶନ ଆଜି ଏକାଦଶତମ ବାର୍ଷିକୀ ପାଳନ କରୁଛି। 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନର ଶୁଭାରମ୍ଭ କରିଥିଲେ। ଯୁବବର୍ଗଙ୍କ ପାଇଁ ନିଯୁକ୍ତି, ଉଦ୍ୟୋଗ ଏବଂ ନିରନ୍ତର ଜୀବିକା ପ୍ରଦାନ କରିବା ଲକ୍ଷ୍ୟରେ ଶିଳ୍ପ ଆଧାରିତ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ମିଶନକୁ କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ, ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ବ୍ରିଟେନ୍ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି କହିଲେ ରାଷ୍ଟ୍ରପତି। ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ। ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନ କଲେ ଇରାନ ବିରୁଦ୍ଧରେ ଦୃଢ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Anuja Kumar with the Midday News. The headlines. India-UK Comprehensive Economic and Trade Agreement comes into effect. Prime Minister Narendra Modi says it will give fresh momentum to India's farmers, entrepreneurs and MSMEs. Commerce and Industry Minister Piyush Goyal assures sensitive farm products including dairy, vegetables, edible oils are fully safeguarded under CETA. President Draupadi Murmu calls for adopting latest techniques in Ayurveda for greater good. India urges for UN Security Council reforms, warns inaction is eroding global public confidence. Red alert for heavy rain in Odisha today. And in FIFA World Cup, defending champions Argentina to take on England in the second semi-final at Atlanta Stadium tonight. And now the news in detail. Prime Minister Narendra Modi today said that the Comprehensive Economic and Trade Agreement, CETA, and the Agreement on Social Security, which came into force today, is a significant moment in the partnership of India and United Kingdom. Mr. Modi made these remarks while sharing a social media post of Union Commerce and Industry Minister Piyush Goyal. The Prime Minister added, the CETA will give a fresh momentum to India's farmers, entrepreneurs and MSMEs along with several vibrant sectors gaining stronger access to the UK market. The Prime Minister noted that it will also deepen cooperation in technology, professional services and innovation while supporting greater mobility for skilled Indian talent. On the Agreement on Social Security or the Double Contribution Convention coming into effect today, the Prime Minister said it will provide invaluable support to Indian professionals working temporarily in the UK and strengthen the competitiveness of

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ, ଅପରାହ୍ନ 4ଟାରୁ ଆରମ୍ଭ ହେବ ରଥଟଣା, ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖରେ ତିନି ରଥ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ, ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ, କଳିଙ୍ଗ ଷ୍ଟାଡିୟମ୍ଠାରେ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଲାଣି। 15 ଦିନର ଅନବସର ବା ଜ୍ୱରରୁ ସୁସ୍ଥ ହେବା ପରେ ଗତକାଲି ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ପଥ ପ୍ରସ୍ତୁତ ହୋଇସାରିଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ତିନି ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ରହିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଆସିଥିଲେ। ଆସନ୍ତାକାଲି ବଡ଼ ଦେଉଳରୁ ବିଶ୍ୱବିହାରୀ ବଡ଼ଦାଣ୍ଡକୁ ଆସିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 12:30ରେ ପହଣ୍ଡି, ମଧ୍ୟାହ୍ନ 2ଟାରୁ 3ଟା ମଧ୍ୟରେ ଛେରା ପହଁରା ଓ ପରେ ଅପରାହ୍ନ 4ଟାରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ପତିତମାନଙ୍କୁ ଉଦ୍ଧାର କରିବା ସହ ଭିନ୍ନ ଧର୍ମ ଓ ବିଶ୍ୱାସର ବ୍ୟକ୍ତିବିଶେଷଙ୍କୁ ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଥିବାରୁ ଦେଶର କୋଣ ଅନୁକୋଣ ଏପରିକି ବିଦେଶରୁ ଶ୍ରଦ୍ଧାଳୁଙ୍କ ସମାଗମ ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ଚୁମ୍ବକତ୍ୱରେ ଆକର୍ଷିତ କରିଦେଇଛି। ଏବେ ସଭିଙ୍କ ଅପେକ୍ଷା ଆସନ୍ତାକାଲିର ଘୋଷଯାତ୍ରାକୁ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଥଯାତ୍ରାରେ ଯାତ୍ରୀମାନଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ବସ୍ରେ ମୂଲ୍ୟ ତାଲିକା ଲଗାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତାଲିକାରେ ଦର୍ଶାଯାଉଥିବା ଭଡ଼ାଠାରୁ ଅଧିକ ନେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଷ୍ଟାଲିନ୍ ଛକ, ମାଳତୀ ପାଟପୁର ଓ ତାଳବଣିଆରୁ ଆସୁଥିବା ଯାତ୍ରୀଙ୍କଠାରୁ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟତଃ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ନିଶା ନିବାରଣ, ଅଗ୍ନି ନିରାପତ୍ତା

ନିରାପତ୍ତା ବ୍ୟବସ୍ଥା ଓ ଟ୍ରାଫିକ୍ କଟକଣା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ 12ଟି ଷ୍ଟଲ୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟେରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବପିଢ଼ିଙ୍କୁ ନିଯୁକ୍ତି ଓ ଉଦ୍ୟୋଗୀ କରିବା ଦିଗରେ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। 2014 ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ପରେ 2015 ବିଶ୍ୱବ୍ୟାପୀ ଏହା ପାଳିତ ହୋଇଆସୁଛି। ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ ବିଶ୍ୱରେ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ବୈଷୟିକ ଦକ୍ଷତାରେ ପାରଙ୍ଗମ କରି ଭବିଷ୍ୟତର ରୋଜଗାର ସୁଯୋଗ ସୃଷ୍ଟି ପାଇଁ ପଥ ପ୍ରଶସ୍ତ କରିବା ଉପରେ ଚଳିତ ବର୍ଷ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଦକ୍ଷତା ବିକାଶ ସମ୍ପର୍କିତ କର୍ମଶାଳା, ପ୍ରଶିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୁବପିଢ଼ିଙ୍କୁ ଦକ୍ଷ କରି ଏକ ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନରେ ସହଯୋଗ କରିବାକୁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ଦିବସ ଅବସରରେ ଏକ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭାରମ୍ଭ କରିଥିଲେ। ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଯୁବଶକ୍ତି ହେଉଛନ୍ତି ରାଜ୍ୟର ପ୍ରକୃତ ସମ୍ପଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଦକ୍ଷତା ବିକାଶ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯିବା ସହିତ ଯୁବବର୍ଗଙ୍କୁ ଦକ୍ଷ, ସଶକ୍ତ ଓ ଆତ୍ମନିର୍ଭର ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରହିଛି। ଯୁବପିଢ଼ିଙ୍କ ଉନ୍ନତ କାର୍ଯ୍ୟଦକ୍ଷତା, ଶାରୀରିକ ସୁସ୍ଥତା ଓ ସୃଜନଶୀଳ ଚିନ୍ତାଧାରା ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭିତ୍ତିଭୂମି ସ୍ଥାପନ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯାଇଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ରାଜ୍ୟ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଗତକାଲି ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଥିଲା। ପୂର୍ବରୁ ଏହି ଘଟଣାରେ 3 ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଆପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଖାରବେଳ ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିକଶିତ ଓଡ଼ିଶା, ବିକଶିତ ଭାରତ ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ଷେତ୍ର ସମ୍ପର୍କିତ ପ୍ରମୁଖ 25 ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଛି। ଏଥିରେ ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ଜିଲ୍ଲାସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ଜଙ୍ଗଲ ଅଧିକାର ଆଇନରେ କାର୍ଯ୍ୟାନ୍ୱୟନ, ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଅଧିକାର ସୁରକ୍ଷା, ବ୍ୟକ୍ତିଗତ ଓ ସାମୁଦାୟିକ ଜଙ୍ଗଲ ଅଧିକାର ସ୍ୱୀକୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ନାଗରିକ ସମାଜ ସଂଗଠନ ଓ ସମ୍ପ୍ରଦାୟର ସଦସ୍ୟମାନେ ଅଂଶଗ୍ରହଣ କରି ଜଙ୍ଗଲ ଅଧିକାର ଆଇନର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ବିନିମୟ କରିଥିଲେ। ଛତ୍ରପୁରସ୍ଥିତ ପୁଲିସ୍ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଏଥିରେ ଅଧ୍ୟକ୍ଷତା କରି ପୁରୁଣା ୱାରେଣ୍ଟି ଓ ବେଆଇନ କାର୍ଯ୍ୟ ଉପରେ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସାଇବର ଠକେଇ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜେଲ୍ ଫେରନ୍ତା ଓ ବିଭିନ୍ନ ଅପରାଧରେ ଜଡ଼ିତ ଥାଇ ବେଲ୍ରେ ଆସିଥିବା ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଶ୍ରୀ ବିସି ଅଧିକାରୀମାନଙ୍କୁ କହିଥିଲେ। ବୈଠକରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ କୁମାର ନାୟକ, ଡିଏସ୍ପି କଳ୍ପନା କାଉରୀଙ୍କ ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ସଂକଳ୍ପ ବିଦ୍ୟାଳୟ ଉତ୍କର୍ଷ ଏବଂ ସମର୍ପଣ ଛାତ୍ରାବାସ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଶୁଭାରମ୍ଭ କରିଛନ୍ତି। ଏଥିରେ ସରକାରୀ ବିଦ୍ୟାଳୟ ଓ ଛାତ୍ରାବାସରେ ଶୈକ୍ଷିକ ଉତ୍କର୍ଷ, ଶୃଙ୍ଖଳା, ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଗୁଣାତ୍ମକ ଶିକ୍ଷା ଓ ମୂଲ୍ୟବୋଧ ଭିତ୍ତିକ ପରିବେଶ ଦାୟିତ୍ୱବାନ ଓ ଆତ୍ମବିଶ୍ୱାସ ପିଢ଼ି ଗଠନର ମୂଳ ଆଧାର ବୋଲି ଜିଲ୍ଲାପାଳ କହିଥିଲେ। ସମସ୍ତ ଅଧିକାରୀ, ଶିକ୍ଷକ, ଛାତ୍ରାବାସ କର୍ମଚାରୀଙ୍କୁ ଏହାର ସଫଳ ରୂପାୟନ ପାଇଁ ସକ୍ରିୟ ସହଯୋଗ କରିବାକୁ ଶ୍ରୀ ଅଗ୍ରୱାଲ ପରାମର୍ଶ ଦେଇଥିଲେ। ପାଣିପାଗ, ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ ପାଖା

ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନଠାରୁ 7.6 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ରହିଛି। ଏହା ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି 19 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ 143.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ। ଅପରାହ୍ନ 4:00 ଆରମ୍ଭ ହେବ ରଥଟଣା। ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ। ସିଂହଦ୍ୱାର ସମ୍ମୁଖରେ ତିନି ରଥ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଭିକାରୀ ଚରଣ ବଳଙ୍କ କଣ୍ଠରେ ଶୁଣନ୍ତୁ ଭକ୍ତ ସାଲବେଗ କଥାଚିତ୍ରର ଏହି ସୁନ୍ଦର ଗୀତଟି।

0: ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ଅଛି, ମୋ ସହିତ ଅଛି ସେ ଗୋଟିଏ ଶବ୍ଦ। ପୂର୍ବଭଳି ଗୋଟିଏ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି, ଆପଣମାନେ ଶୁଣନ୍ତୁ ଆଉ ତା'ର ମଜା ଉଠାନ୍ତୁ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ୍ ଏବଂ ଅନୁରାଧା ପଡ଼ୱାଲ। କଥାଚିତ୍ର ଏକ ଦୂଜେ କେ ଲିଏ।
1: ये क्या लिफ्ट बीच में क्यों रोक दी?
2: तुम्हारा साथ ज्यादा ज्यादा बहुत ज्यादा देर रहने के लिए।
1: ओ माय गॉड।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଶ୍ରୋତାବନ୍ଧ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏଥର ଶୁଣିବା ପୁରୁଷୋତ୍ତମ ପରିଡ଼ାଙ୍କ କଣ୍ଠରେ ରଚନା ପ୍ରଭାକର ପାଣିଗ୍ରାହୀ।

ଆପଣ ତ ଶୁଣିଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ବିଜୟ ଭାସ୍କର ସାମନ୍ତରାୟଙ୍କ କଣ୍ଠରେ, ରଚନା ଶ୍ରୀବତ୍ସ ସାହୁ।

ସପ୍ତମୀ ଭଜନ ସହ ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ବର୍ତ୍ତମାନ ପ୍ରସାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆଜି ଶୁଣନ୍ତୁ ଏହାର 455ତମ ଭାଗ ସଙ୍ଗୀତ ରାଖଲ ଚନ୍ଦ୍ର ମହାନ୍ତି ପ୍ରଯୋଜନା ସୁହାସ ମହାନ୍ତି

ଯଦୁ ରାଜା ଉଗ୍ରସେନଙ୍କ ନିର୍ଦ୍ଦେଶରେ ଭୃତ୍ୟଗଣ ସାମ୍ବ ଗର୍ଭୋତ୍ପନ୍ନ ଲୌହ ମୁଷଳଟିକୁ ଚୂର୍ଣ୍ଣ କରି ସେହି ଲୌହଚୂର୍ଣ୍ଣ ଓ ଚୂର୍ଣ୍ଣାବଶିଷ୍ଟ ଲୌହଖଣ୍ଡକୁ ସମୁଦ୍ରକୁ ନିକ୍ଷେପ କରିଦେଲେ। ଗୋଟିଏ ମାଛ ସେହି ଲୌହଖଣ୍ଡକୁ ଗ୍ରାସ କଲା, ଆଉ ଲୌହଚୂର୍ଣ୍ଣ ତରଙ୍ଗାଘାତରେ ସମୁଦ୍ର ତୀରରେ ସଂଲଗ୍ନ ହୋଇ ଏରକାବନରେ ପରିଣତ ହୋଇଗଲା। ଏଣେ ଜାରାସବର ମତ୍ସ୍ୟଗର୍ଭଗତ ଲୌହଖଣ୍ଡଟି ପାଇ ତାହାକୁ ନିଜ ସରର ଅଗ୍ରଭାଗରେ ସଂଯୋଜିତ କଲା। ଶ୍ରୀକୃଷ୍ଣ ବ୍ରହ୍ମସାପ ବିଷୟରେ ଅବଗତ ହେଲେ।

0: ଶ୍ରୀମଦ ଶୁଣୁଥିଲେ ଶ୍ରୀମଦ ଭାଗବତ। ଆଜି ଶୁଣିଲେ ଏହାର 455 ଭାଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ ନାରୀ ମୂଳ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ନୂତନ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧିରେ ସମାଜ ତଥା ମାତାପିତାଙ୍କ ଭୂମିକା। ଏ ସମ୍ପର୍କରେ ଶୁଣିବେ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସହ ଆଲୋଚନା। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ। ତେବେ କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ଏହି ବିରତି ପରେ।
1: ଶ୍ରୋତାବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମାନ ଫ୍ୟୁଚର।
2: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୁଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର।
3: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
4: ଅଡୁଆଣ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର ଶ୍ରୋତା ଭଉଣୀ, ସ୍ୱାଗତ କରୁଛୁ ଆପଣମାନଙ୍କୁ ନାରୀ ମହଲ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ। ଶ୍ରୋତା ଭଉଣୀ, ପ୍ରତିବର୍ଷ ଜୁଲାଇ 15 ତାରିଖକୁ ୱାର୍ଲଡ ୟୁଥ୍ ସ୍କିଲ୍ସ ଡେ ବା ବିଶ୍ୱ ଯୁବ ଦକ୍ଷତା ଦିବସ ଭାବରେ ପାଳନ କରାଯାଏ। ଯୁବପିଢ଼ିଙ୍କୁ ରୋଜଗାର, ଉଦ୍ୟମିତା ଏବଂ ଦକ୍ଷତା ବିକାଶ ସମ୍ବନ୍ଧୀୟ ଆବଶ୍ୟକୀୟ ତାଲିମ ପ୍ରଦାନ କରି ସେମାନଙ୍କୁ ଆତ୍ମନିର୍ଭର କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା 2014 ଡିସେମ୍ବର 18 ତାରିଖରେ ଏହି ଦିବସକୁ ସ୍ୱୀକୃତି ମିଳିଥିଲା। ଏହା ପରଠାରୁ ପ୍ରତ୍ୟେକ ବର୍ଷ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଭାରତ ସରକାର, PIB ଏବଂ ଓଡ଼ିଶା ସରକାର ଷ୍ଟାର୍ଟଅପ୍ ଓଡ଼ିଶା ଭଳି ଅନୁଷ୍ଠାନ ଯୁବଶକ୍ତିଙ୍କ କୌଶଳ ବୃଦ୍ଧି ପାଇଁ ଅନେକ ନୂତନ କାର୍ଯ୍ୟକ୍ରମ ଏବଂ ଅନ୍ଲାଇନ୍ ପ୍ରଶିକ୍ଷଣ ଆରମ୍ଭ କରିଥାନ୍ତି। ତେବେ ଶ୍ରୋତା ଭଉଣୀ, ପ୍ରତିବର୍ଷ ଭଳି ଏ ବର୍ଷର ମଧ୍ୟ ବିଶ୍ୱ ଯୁବ ଦକ୍ଷତା ଦିବସର ମୁଖ୍ୟ ବିଷୟବସ୍ତୁ ହେଉଛି ସ୍କିଲ୍ସ ଫର୍ ଏ ସ୍ୟାଡ୍ ଫ୍ୟୁଚର। ଏହି ଥିମ୍ର କିଛି ମୁଖ୍ୟ ଲକ୍ଷ୍ୟ ହେଉଛି ନବୀକରଣ ଏବଂ ସମନ୍ୱୟ, ସମାବେଶୀ ବିକାଶ, ଆତ୍ମବିଶ୍ୱାସ ଏବଂ ସହାନୁଭୂତି। ଯୁବପିଢ଼ିଙ୍କୁ ଡିଜିଟାଲ AI ଏବଂ ସବୁଜ ପ୍ରଯୁକ୍ତି ବିଦ୍ୟା ଭଳି ଆଧୁନିକ ଦକ୍ଷତାରେ ସଜ୍ଜିତ କରିବା, ପ୍ରତ୍ୟେକ ଯୁବକ ଯୁବତୀ ଯେପରି ସମାନ ସୁଯୋଗ ପାଇପାରିବେ ଏବଂ ଏକ ସ୍ଥାୟୀ ଭବିଷ୍ୟତ ଗଠନରେ ସହାୟକ ହୋଇପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। କେବଳ ବୈଷୟିକ ଜ୍ଞାନ ନୁହେଁ,

ବରଂ ନେତୃତ୍ୱ ନେବା ଏବଂ ସାମାଜିକ ସ୍ଥିରତା ବଜାୟ ରଖିବା ପାଇଁ ଆବଶ୍ୟକ କୌଶଳ ଶିଖାଇବା। ତେବେ ଶ୍ରୋତା ଭଉଣୀ, ଏହି ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଆଜି ଆମେ ଆପଣଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରଖିଛୁ, ନୂତନ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧିରେ ସମାଜ ତଥା ପିତାମାତାଙ୍କ ଭୂମିକା ସମ୍ପର୍କରେ। ଆଉ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜିର ଆମ ଅତିଥି ଆମ ଗହଣରେ ଉପସ୍ଥିତ ହୋଇସାରିଲେଣି। ତେବେ ତାଙ୍କ ସହିତ ତ ଏ ବିଷୟରେ ନିଶ୍ଚୟ ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଭଜନଟିକୁ।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲାର ନାରୀମହଲ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ମ୍ୟାଡାମ। ଆପଣଙ୍କର ସମ୍ପୂର୍ଣ୍ଣ ପରିଚୟଟି ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
1: ନମସ୍କାର ଶ୍ରୋତା ଭଉଣୀ, ମୋର ନାଁ ହେଉଛି ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ରାଉରକେଲା। ମୁଁ ଜଣେ ସାହିତ୍ୟିକା, ପ୍ରାବନ୍ଧିକା ଓ କବୟିତ୍ରୀ।
0: ଆଜ୍ଞା ମ୍ୟାଡାମ, ଆପଣ ତ ଜାଣିଥିବେ ପ୍ରତିବର୍ଷ ଜୁଲାଇ ମାସ 15 ତାରିଖ ହେଉଛି ଆମର ବିଶ୍ୱ ଯୁବ ଦକ୍ଷତା ଦିବସ। ମ୍ୟାଡାମ, ଏହି ପରିପ୍ରେକ୍ଷୀରେ ଆଜି ଆମେ ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରଖିଛୁ, ନୂତନ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧିରେ ସମାଜ ତଥା ମାତାପିତାଙ୍କ ଭୂମିକା। ମ୍ୟାଡାମ, ଏହି ବିଶ୍ୱ ଯୁବ ଦକ୍ଷତା ଦିବସରେ ପ୍ରଥମେ ଆପଣଙ୍କଠୁ ଆମେ ଜାଣିବାକୁ ଚାହିଁବୁ ଯେ ଯୁବ ଦକ୍ଷତାର ଅର୍ଥ କ'ଣ, ବା ଯୁବ ଦକ୍ଷତା କହିଲେ ଆମେ କ'ଣ ବୁଝିବା?
1: ବିଶ୍ୱ ଯୁବ ଦକ୍ଷତା ଦିବସ ବା ୱାର୍ଲଡ ୟୁଥ୍ ସ୍କିଲ୍ ଡେ ଯାହାକୁ ଆମେ କହୁ, ପ୍ରତିବର୍ଷ ଜୁଲାଇ 15 ତାରିଖରେ ପାଳନ କରାଯାଏ। ଏହାର ତାତ୍ପର୍ଯ୍ୟ ହେଲା ଯୁବପିଢ଼ିଙ୍କୁ ଦକ୍ଷ, ଆତ୍ମନିର୍ଭର ଓ ରୋଜଗାର ଯୋଗ୍ୟ କରିବାର ଗୁରୁତ୍ୱ ବୁଝାଇବା। ଆମର ଯେଉଁ ବୈଷୟିକ ଶିକ୍ଷା ଓ କୌଶଳ ରହିଛି ତା ପ୍ରତି ମଧ୍ୟ ସଚେତନ ସୃଷ୍ଟି କରିବା, ଯୁବମାନଙ୍କୁ ସ୍ୱରୋଜଗାର ଓ ଉଦ୍ୟୋଗୀ ହେବା ପାଇଁ ପ୍ରେରିତ କରିବା, ଆମ ଦେଶର ଅର୍ଥନୀତି ଓ ସାମାଜିକ ବିକାଶରେ ଯୁବକମାନଙ୍କର ଅବଦାନକୁ ସୁଦୃଢ଼ କରିବା। ଯୁବ ଦକ୍ଷତା ଦିବସର ଅର୍ଥ ହେଉଛି ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଉପଯୁକ୍ତ ପ୍ରଶିକ୍ଷଣ ଓ କୌଶଳ ମାଧ୍ୟମରେ ବିକଶିତ କରି ସେମାନଙ୍କୁ ନିଜ ଜୀବନରେ ସଫଳ, ଆତ୍ମନିର୍ଭର ଏବଂ ସମାଜ ଓ ରାଷ୍ଟ୍ରର ଉନ୍ନତିର ସହଭାଗୀ କରିବା। ଦକ୍ଷ ଯୁବଶକ୍ତି ହିଁ ସମୃଦ୍ଧ ଭାରତ ଓ ସମୃଦ୍ଧ ବିଶ୍ୱର ଭିତ୍ତି। ଯୁବକଙ୍କ ହାତରେ ଦକ୍ଷତା, ଜାତିର ହାତରେ ସମୃଦ୍ଧି। କୌଶଳ ହେଉଛି ସଫଳତାର ଚାବିକାଠି ଓ ଆତ୍ମନିର୍ଭର ହେଉଛି ଭବିଷ୍ୟତର ମୂଳଦୁଆ।
0: ଆଜ୍ଞା,

0: ମ୍ୟାଡ଼ାମ୍, ଏ ସାମ୍ପ୍ରତିକ ସମୟରେ ଯୁବପିଢ଼ି ଦକ୍ଷ ହେବା କାହିଁକି ଆବଶ୍ୟକ?
1: ଏଇଠି ଅତି ସୁନ୍ଦର ପ୍ରଶ୍ନଟି ଆପଣ ପଚାରିଛନ୍ତି। ସାମ୍ପ୍ରତିକ ସମୟରେ ଯୁବପିଢ଼ି ଦକ୍ଷ ହେବା ନିତ୍ୟାନ୍ତ ଆବଶ୍ୟକ, କାରଣ ବର୍ତ୍ତମାନର ଯୁଗ ହେଉଛି ପ୍ରଯୁକ୍ତି, ଜ୍ଞାନ ଓ ପ୍ରତିଯୋଗିତାର ଯୁଗ। ଏହି ପରିବର୍ତ୍ତିତ ପରିସ୍ଥିତିରେ କେବଳ ଶିକ୍ଷାଗତ ଯୋଗ୍ୟତା ପର୍ଯ୍ୟାପ୍ତ ନୁହେଁ, ଦକ୍ଷତା ହିଁ ହେଉଛି ସଫଳତାର ମୂଳ ଆଧାର। ସେଥିପାଇଁ ଆଜିର ଯୁବପିଢ଼ିଙ୍କ ଦକ୍ଷ ହେବା ଅତ୍ୟନ୍ତ ଆବଶ୍ୟକ। ଦକ୍ଷ ଯୁବକଟିଏ ନିଜ ଯୋଗ୍ୟତା ଅନୁଯାୟୀ ରୋଜଗାର ପାଇପାରେ, ସ୍ୱରୋଜଗାର ମଧ୍ୟ ସୃଷ୍ଟି କରିପାରେ ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ସେ ନିଜେ କର୍ମସଂସ୍ଥାନର ସୁଯୋଗ ତିଆରି କରିପାରେ। ଆମର ଆପଣ ଜାଣିଛନ୍ତି ବର୍ତ୍ତମାନ ଯେଉଁ କୃତ୍ରିମ ବୁଦ୍ଧିମତା, ଯାହାକୁ ଆମେ AI ବୋଲି କହୁଛୁ, ବା ଡିଜିଟାଲ ପ୍ରଯୁକ୍ତି ବି ଉଦ୍ୟୋଗ ଓ ସେବା କ୍ଷେତ୍ରର ଦ୍ରୁତ ବିକାଶରେ ତାଳ ମିଳିବା ପାଇଁ ନୂତନ କୌଶଳ ଅର୍ଜନ କରିବାର ସମୟରେ ଆବଶ୍ୟକତା ରହିଛି। ଗୋଟେ ଯୁବପିଢ଼ିର ଦକ୍ଷତା କେବଳ ଚାକିରି ପାଇବାର ମାଧ୍ୟମ ନୁହେଁ, ବରଂ ଆତ୍ମବିଶ୍ୱାସ, ସମସ୍ୟା ସମାଧାନ କରିବାର କ୍ଷମତା, ନେତୃତ୍ୱ ଗୁଣ ଓ ନବସୃଜନର ମନୋଭାବ ମଧ୍ୟ ବିକାଶ କରିଥାଏ। ଆମେ ଯଦି ଚାହିଁବା ଆହୁରି ବି କହିପାରିବା ଯେ ଏକ ଦକ୍ଷ ଯୁବପିଢ଼ି ହିଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ଉନ୍ନତି ଓ ଜାତୀୟ ପ୍ରଗତିର ଦୃଢ଼ ଭିତ୍ତି ହୋଇପାରେ। ତେଣୁ କୁହାଯାଏ ଦକ୍ଷ ଯୁବଶକ୍ତି ହେଉଛି ଆତ୍ମନିର୍ଭର ଭାରତ ଓ ସମୃଦ୍ଧ ବିଶ୍ୱର ସବୁଠାରୁ ବଡ଼ ସମ୍ପଦ। ପ୍ରତ୍ୟେକ ଯୁବକ ଯୁବତୀଙ୍କର ସଂକଳ୍ପ ହେବା ଉଚିତ ଯେ ଆଜି ଦକ୍ଷତା ଶିଖିବା, ଆସନ୍ତାକାଲି ନେତୃତ୍ୱ ନେବା।
0: ଆଜ୍ଞା ମ୍ୟାଡ଼ାମ୍, ଆମ ନୂତନ ଯୁବପିଢ଼ି ଦକ୍ଷ ହେଲେ ଆମ ସମାଜ ତଥା ଦେଶର କ'ଣ ଉନ୍ନତି ହୋଇପାରିବ ବୋଲି ଆପଣ ଭାବୁଛନ୍ତି?
1: ଆମର ଯେଉଁ ନୂତନ ଯୁବପିଢ଼ି, ସେମାନେ ହେଲେ ଏ ଦେଶର ଶକ୍ତି ଆଉ ଭବିଷ୍ୟତ। ସେମାନେ ଯଦି ଦକ୍ଷ, ଶୃଙ୍ଖଳିତ ଏବଂ ନୈତିକ ମୂଲ୍ୟବୋଧରେ ସମୃଦ୍ଧି ହୁଅନ୍ତି, ତେବେ ସମାଜ ଓ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ସମ୍ଭବ। ପ୍ରଥମତଃ ଦକ୍ଷ ଯୁବପିଢ଼ି ରୋଜଗାର ସୃଷ୍ଟି କରିପାରନ୍ତି। ସେମାନେ କେବଳ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ନୂତନ ଶିଳ୍ପ, ବ୍ୟବସାୟ ଓ ଷ୍ଟାର୍ଟଅପ୍ ମାଧ୍ୟମରେ ଅନ୍ୟମାନଙ୍କୁ ମଧ୍ୟ କର୍ମସଂସ୍ଥାନ ଦେଇପାରନ୍ତି। ଏଇ ଯେଉଁ ପ୍ରଶ୍ନଟି ଆପଣ ପଚାରିଲେ, ଏ ମଧ୍ୟ ଏ ଦେଶର ବେକାରୀ ହ୍ରାସ କରି ଅର୍ଥନୀତିକୁ ସୁଦୃଢ଼ କରେ ଯଦି ଯୁବପିଢ଼ି ଦକ୍ଷତା ହାସଲ କରନ୍ତି। ଦ୍ୱିତୀୟରେ, ଦକ୍ଷ ଯୁବକମାନେ ବିଜ୍ଞାନ, ପ୍ରଯୁକ୍ତି, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ନୂତନ ଚିନ୍ତାଧାରା ଓ ଉଦ୍ଭାବନ ଆଣିଦେଇ ବିକାଶକୁ ତ୍ୱରାନ୍ୱିତ କରିଥାନ୍ତି। ସେମାନଙ୍କର ଦକ୍ଷତା ଦେଶକୁ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବାର କ୍ଷମତା ବଢ଼ାଇ ଦିଏ। ତୃତୀୟରେ, ଦକ୍ଷ ଯୁବପିଢ଼ି ସମାଜରେ ସଚେତନତା, ସାମାଜିକ ଦାୟିତ୍ୱବୋଧ, ପରିବେଶ ସୁରକ୍ଷା, ଲିଙ୍ଗ ସମାନତା ଏବଂ ସାମ୍ପ୍ରତିକ ସଦ୍ଭାବକୁ ସେମାନେ ସୁଦୃଢ଼ କରନ୍ତି। ସେମାନେ ଅନ୍ଧବିଶ୍ୱାସ, ନିଶାସକ୍ତି ଓ ସାମାଜିକ କୁପ୍ରଥା ବିରୋଧରେ ସକାରାତ୍ମକ ଭୂମିକା ନିଅନ୍ତି। ତେଣୁ ଯୁବକମାନଙ୍କ ଦକ୍ଷତାରେ ହିଁ ଦେଶର ଭବିଷ୍ୟତ ନିର୍ମାଣ ହୋଇଥାଏ।
0: ଆଜ୍ଞା ମ୍ୟାଡ଼ାମ୍, ଯୁବପିଢ଼ିଙ୍କୁ ଦକ୍ଷ କରିବା ପଛରେ ସମାଜର କ'ଣ ଭୂମିକା ରହିଛି?
1: ଯୁବପିଢ଼ିଙ୍କର ଦକ୍ଷତା ବିକାଶରେ କେବଳ ସରକାର କିମ୍ବା ଶିକ୍ଷା ଅନୁଷ୍ଠାନର ଦାୟିତ୍ୱ ନୁହେଁ, ଏଥିରେ ସମାଜର ମଧ୍ୟ ସମାନ ଭୂମିକା ରହିଛି। ପରିବାର, ବିଦ୍ୟାଳୟ, ସାମାଜିକ ସଂଗଠନ, ଶିଳ୍ପ ପ୍ରତିଷ୍ଠାନ ଏବଂ ସଚେତନ ନାଗରିକଙ୍କର ସମ୍ମିଳିତ ପ୍ରୟାସରେ ଏକ ଦକ୍ଷ, ଚରିତ୍ରବାନ ଓ ଆତ୍ମନିର୍ଭରଶୀଳ ଯୁବପିଢ଼ି ଗଢ଼ି ଉଠେ। ସମାଜର ପ୍ରଥମ କର୍ତ୍ତବ୍ୟ ହେଉଛି ଯୁବକମାନଙ୍କ ପାଇଁ ଶିକ୍ଷା, କୌଶଳ ବିକାଶ ଓ ପ୍ରଶିକ୍ଷଣର ସୁଯୋଗ ସୃଷ୍ଟି କରିବା। ତତ୍ସହିତ ବୃତ୍ତିଗତ ଶିକ୍ଷା, ଡିଜିଟାଲ ସାକ୍ଷରତା, କ୍ୟାରିୟର ପରାମର୍ଶ ଏବଂ ଉଦ୍ୟୋଗିତା ସମ୍ପର୍କିତ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କୁ ସମୟ ଉପଯୋଗୀ କରାଯାଇପାରେ। ସମାଜ ଯୁବକମାନଙ୍କ ମଧ୍ୟରେ ଶୃଙ୍ଖଳା, ନୈତିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱ, ସେବାଭାବ, ପରିବେଶ ସଚେତନତା ଓ ଦେଶପ୍ରେମ ଜାଗ୍ରତ କରିବା ଉଚିତ। ସେମାନଙ୍କ ପ୍ରତିଭାକୁ ସମ୍ମାନ ଦେବା, ସୃଜନଶୀଳ କାର୍ଯ୍ୟରେ ସୁଯୋଗ ଦେବା ଏବଂ ସକାରାତ୍ମକ ପରିବେଶ ସୃଷ୍ଟି କରିବା ମଧ୍ୟ ସମାଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଯେଉଁ ସମାଜ ନିଜ ଯୁବପିଢ଼ିଙ୍କୁ ଦକ୍ଷ, ଚରିତ୍ରବାନ ଓ ଆତ୍ମନିର୍ଭର କରି ଗଢ଼ି ତୋଳେ, ସେହି ସମାଜ ହିଁ ଏକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରର ଭିତ୍ତି ସୃଷ୍ଟି କରେ।
0: ଆଜ୍ଞା ମ୍ୟାଡ଼ାମ୍, ଏ ତ ଗଲା ସମାଜର ଭୂମିକା ସମ୍ପର୍କ।

0: କରେ, ତେବେ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧିରେ ମାତାପିତା କିପରି ସହାୟକ ହୋଇପାରିବେ ବା ମାତାପିତାଙ୍କର ଏଠି ଭୂମିକା କ'ଣ?
1: ଇଏ ଅତି ସୁନ୍ଦର ପ୍ରଶ୍ନଟିଏ, ଯାହାକି ବର୍ତ୍ତମାନ ସମାଜ ପାଇଁ ଅତି ଜରୁରୀ। ମାତାପିତା ହେଉଛନ୍ତି ଗୋଟିଏ ସନ୍ତାନର ପ୍ରଥମ ଶିକ୍ଷକ। ଯୁବପିଢ଼ିଙ୍କ ଦକ୍ଷତା ବିକାଶର ମୂଳଦୁଆ ପରିବାରରୁ ହିଁ ଆରମ୍ଭ ହୋଇଥାଏ, ତେଣୁ ଏଥି ଉଭୟ ମାତାପିତାଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରଥମରେ ଆମେ ଦେଖିବା ଯେ ମାତାପିତା ସନ୍ତାନର ଆଗ୍ରହ, ପ୍ରତିଭା ଓ କ୍ଷମତାକୁ ଚିହ୍ନଟ କରି ସେହି ଅନୁଯାୟୀ ଶିକ୍ଷା ଓ କୌଶଳ ବିକାଶ ପାଇଁ ପ୍ରୋତ୍ସାହନ ଦେବା ଉଚିତ। ଘରେ ଏକ ସକାରାତ୍ମକ, ଶୃଙ୍ଖଳିତ ଓ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବା ଉଚିତ, ଯେଉଁଠାରେ କି ଗୋଟିଏ ସନ୍ତାନ ନିର୍ଭୟରେ ପିତାମାତାଙ୍କୁ ପ୍ରଶ୍ନ ପଚାରିପାରିବ, ସେମାନଙ୍କ ଠାରୁ ନୂଆ କଥା ଶିଖିପାରିବ ଏବଂ ନିଜ ପ୍ରତିଭାର ବିକାଶ ମଧ୍ୟ କରିପାରିବ। ତୃତୀୟରେ ଆମେ ଦେଖିବା ଯେ ମାତାପିତା ସନ୍ତାନଙ୍କ ମଧ୍ୟରେ ସତ୍ୟନିଷ୍ଠା, ପରିଶ୍ରମ, ସମୟାନୁବର୍ତ୍ତିତା, ଦାୟିତ୍ୱବୋଧ, ଆତ୍ମବିଶ୍ୱାସ ଓ ମାନବିକ ମୂଲ୍ୟବୋଧ ଗଢ଼ି ତୋଳିବାରେ ଆଦର୍ଶ ହେବା ଉଚିତ। ଏହି ଗୁଣଗୁଡ଼ିକ ହିଁ ପ୍ରକୃତ ଦକ୍ଷତାର ଭିତ୍ତି। ଚତୁର୍ଥ କଥାକୁ ଯଦି ଆମେ ଆସିବା, ତାହେଲେ ବର୍ତ୍ତମାନ ଆମର ହେଉଛି ଡିଜିଟାଲ ଯୁଗ। ଏହି ଡିଜିଟାଲ ଯୁଗରେ ସନ୍ତାନମାନଙ୍କୁ ପ୍ରଯୁକ୍ତିର ସଠିକ୍ ବ୍ୟବହାର ଶିଖାଇବା, ଅନଲାଇନ୍ ଶିକ୍ଷା, କୌଶଳ ପ୍ରଶିକ୍ଷଣ, ପାଠପଢ଼ା, ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକଳାପରେ ଯୋଗ ଦେବା ପାଇଁ ସୁଯୋଗ ଦେବା ମଧ୍ୟ ମାତାପିତାଙ୍କ କର୍ତ୍ତବ୍ୟ। ଶେଷରେ ସନ୍ତାନଙ୍କ ଉପରେ ମଧ୍ୟ ଅନାବଶ୍ୟକ ଚାପ ନ ଦେଇ ସେମାନଙ୍କୁ ପ୍ରେରଣା, ସ୍ନେହ, ବିଶ୍ୱାସ ଓ ସହଯୋଗ ଦେଲେ ସେମାନେ ନିଜ ଦକ୍ଷତାକୁ ବିକଶିତ କରି ସମାଜ ଓ ଦେଶର ଜଣେ ସଫଳ ଓ ଦାୟିତ୍ୱମାନ ନାଗରିକ ହୋଇପାରିବେ।
0: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ, ବହୁତ ସୁନ୍ଦର କଥା ଗୁଡ଼ିକ ଆପଣ କହିଲେ। ତ ମ୍ୟାଡ଼ାମ, ସାମ୍ପ୍ରତିକ ସମୟରେ ନୂତନ ଯୁବପିଢ଼ିଙ୍କୁ ଦକ୍ଷ କରିବା ପାଇଁ ଆମ ସରକାର କି କି ପଦକ୍ଷେପ ସବୁ ନେଉଛନ୍ତି?
1: ବର୍ତ୍ତମାନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି। ଏମାନଙ୍କର ଉଦ୍ଦେଶ୍ୟ ହେଲା ଯେ ଯୁବକମାନଙ୍କୁ ଆଧୁନିକ ଜ୍ଞାନ, ବୈଷୟିକ ଶିକ୍ଷା ଓ କୌଶଳ ପ୍ରଶିକ୍ଷଣ ଦେଇ ସ୍ୱାବଲମ୍ବୀ କରିବା। ସରକାରଙ୍କର ପ୍ରମୁଖ ପଦକ୍ଷେପଗୁଡ଼ିକ ହେଲା ସ୍କିଲ୍ ଇଣ୍ଡିଆ ମିଶନ, ଯାହା ମାଧ୍ୟମରେ କି ଯୁବପିଢ଼ିମାନଙ୍କୁ ବିଭିନ୍ନ ବ୍ୟବସାୟିକ ଓ ବୈଷୟିକ କୌଶଳରେ ପ୍ରଶିକ୍ଷଣ ଦେବା। ତାପରେ ଆସିଗଲା ଆଉ ଗୋଟିଏ ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା। ଏହି ଯୋଜନା ଅଧୀନରେ ଯୁବକମାନଙ୍କୁ ମାଗଣା କୌଶଳ ପ୍ରଶିକ୍ଷଣ ଓ ପ୍ରମାଣପତ୍ର ପ୍ରଦାନ କରାଯିବା। ଆଉ ଗୋଟିଏ ଜିନିଷ ବି ଅଛି ଆମର ଅନୁଷ୍ଠାନ ଜନଶିକ୍ଷଣ ସଂସ୍ଥାନ, ତା ମାଧ୍ୟମରେ ମଧ୍ୟ ଗ୍ରାମୀଣ ଓ ଆର୍ଥିକ ଦୃଷ୍ଟିରୁ ଯେଉଁମାନେ ପଛୁଆ ବର୍ଗର ଯୁବକମାନେ ଅଛନ୍ତି ସେମାନଙ୍କୁ ଜୀବିକାମୂଳକ ପ୍ରଶିକ୍ଷଣ ଦେବା। ତାପରେ ଷ୍ଟାଟସ୍ ଅଫ୍ ଇଣ୍ଡିଆ ଭଳି ଯୋଜନା ମାଧ୍ୟମରେ ମଧ୍ୟ ଯୁବକମାନଙ୍କୁ ନୂତନ ଉଦ୍ୟୋଗ ସ୍ଥାପନ ପାଇଁ ପ୍ରୋତ୍ସାହନ ଓ ସହାୟତା ଦେବା। ଡିଜିଟାଲ ଇଣ୍ଡିଆ ଦ୍ୱାରା ଯୁବକମାନଙ୍କର ଡିଜିଟାଲ ସାକ୍ଷରତା ଓ ପ୍ରଯୁକ୍ତିଗତ ଦକ୍ଷତା ମଧ୍ୟ ବଢ଼ାଇ ପାରୁଛି। ନ୍ୟାସନାଲ ଆପ୍ରେଣ୍ଟିସିପ୍ ପ୍ରମୋସନ୍ ସ୍କିମ୍, ଯେଉଁଟାକୁ ଆମର କହୁ ଆମେ NAPS ବୋଲି, ସେହି ମାଧ୍ୟମରେ ମଧ୍ୟ ସରକାର ଶିଳ୍ପ ପ୍ରତିଷ୍ଠାରେ କାମ ଶିଖିବାର ସୁଯୋଗ ଦେଇଥାନ୍ତି। ଦକ୍ଷ ଯୁବଶକ୍ତି ଗଠନ ପାଇଁ ସରକାରଙ୍କର ଯୋଜନା ସେତେବେଳେ ମାଧ୍ୟମ ହେବ ବା ସଫଳ ହେବ ଯେତେବେଳେ ଯୁବପିଢ଼ି ସେହି ସୁଯୋଗଗୁଡ଼ିକୁ ସଦ୍ବ୍ୟବହାର କରି ନିଜ ଦକ୍ଷତାର ବିକାଶ କରିବେ।
0: ଆଜ୍ଞା ମ୍ୟାଡ଼ାମ, ଏଇଠି ଗୋଟେ କଥା କୁହନ୍ତୁ ଯେ ଆମ ଯୁବପିଢ଼ି ହେଉଛନ୍ତି ରାଷ୍ଟ୍ରର ଶକ୍ତି ଏବଂ ଭବିଷ୍ୟତର ଭରସା, ଏହା ଉପରେ ଆପଣଙ୍କର କ'ଣ ମତ ରହିବ?
1: ଯୁବପିଢ଼ି ପ୍ରକୃତରେ ହେଉଛନ୍ତି ରାଷ୍ଟ୍ରର ଶକ୍ତି ଓ ଭବିଷ୍ୟତର ଭରସା, ଯାହା ଆପଣ କହିଲେ। ସେମାନେ ହେଉଛନ୍ତି ଦେଶର ସବୁଠୁ ବଡ଼ ଶକ୍ତି। ଯେଉଁ ଦେଶର ଯୁବଶକ୍ତି ଦକ୍ଷ, ଶିକ୍ଷିତ, ସୃଜନଶୀଳ ଓ ଚରିତ୍ରବାନ, ସେହି ଦେଶ ବିଶ୍ୱରେ ସମ୍ମାନର ସହ ଆଗକୁ ବଢ଼େ। ଆଜିର ଯୁଗରେ ଯୁବପିଢ଼ିଙ୍କୁ କେବଳ ପୁସ୍ତକୀୟ ଜ୍ଞାନ ନୁହେଁ, ବରଂ ଡିଜିଟାଲ ଦକ୍ଷତା, ଯୋଗାଯୋଗ କୌଶଳ, ନେତୃତ୍ୱ, ଉଦ୍ୟୋଗୀ ମନୋଭାବ ଓ ସମସ୍ୟା ସମାଧାନର କ୍ଷମତା ଅର୍ଜନ କରିବା ଆବଶ୍ୟକ। ଜୀବନରେ ନିରନ୍ତର ଶିଖିବାର ମନୋଭାବ ହିଁ ଯୁବପିଢ଼ିଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ପ୍ରତ୍ୟେକ ଯୁବପିଢ଼ିଙ୍କ ପାଖରେ ଶକ୍ତି ଅଛି, ସାହସ ବି ଅଛି, ଆଉ ଅନେକ ସ୍ୱପ୍ନ ମଧ୍ୟ ଅଛି ଏବଂ ପରିବର୍ତ୍ତନ ଆଣିବାର କ୍ଷମତା ମଧ୍ୟ ଅଛି। ସେମାନେ ଯଦି ଗୋଟେ ସଠିକ୍ ଦିଗରେ ପରିଚାଳିତ ହୁଅନ୍ତି ବା କୌଣସି ଗୋଟେ ତାଙ୍କର ଶକ୍ତିଟା ଯଦି ସଠିକ୍ ଦିଗରେ ଚାଲିଥାଏ, ତେବେ ଦାରିଦ୍ର୍ୟ, ବେକାରୀ, ଅଶିକ୍ଷା

0: ଓ ସାମାଜିକ କୁପ୍ରଥା ଭଳି ଅନେକ ସମସ୍ୟାର ସମାଧାନ ନିଶ୍ଚିତ ଭାବରେ ସମ୍ଭବ ହୋଇପାରିବ। ତେଣୁ ପ୍ରତ୍ୟେକ ଯୁବକ ଯୁବତୀ ମନରେ ଭାବିବା ଉଚିତ ଯେ ଶିଖିବା, ପରିଶ୍ରମ କରିବା, ନିଜ ଚରିତ୍ରକୁ ଗଢ଼ିବା ଏବଂ ଦେଶ ପାଇଁ, ସମାଜ ପାଇଁ କିଛି କାମ କରିବା। ଯୁବଶକ୍ତିର ହାତରେ ଯେତେବେଳେ ଜ୍ଞାନ, ଦକ୍ଷତା ଓ ସଂସ୍କାର ରହେ ସେତେବେଳେ ଗୋଟିଏ ରାଷ୍ଟ୍ରର ଭବିଷ୍ୟତ ଉଜ୍ଜ୍ୱଳ ହୋଇଯାଏ। ତେଣୁ ଜଣେ ଦକ୍ଷ ଯୁବକ ହିଁ ସଶକ୍ତ ଭାରତର ସବୁଠାରୁ ବଡ଼ ପୁଞ୍ଜି।
1: ଆଜ୍ଞା, ଠିକ୍ କଥା କହିଲେ ମ୍ୟାଡ଼ାମ। ମ୍ୟାଡ଼ାମ, ଆମ ସମାଜରେ ତଥା ଦେଶରେ ଯାହା ସବୁ ପରିବର୍ତ୍ତନ ଘଟୁଛି ସେଥିରେ ତ ମୁଖ୍ୟ ରୋଲ୍ ରହୁଛି ଆମ ଯୁବପିଢ଼ିର। ତେବେ ଏଇ ଯେଉଁ ଯୁବପିଢ଼ିର ପରିବର୍ତ୍ତନ ହେଉଛି, ଆମେ ତାଙ୍କୁ ଯୁବପିଢ଼ି ପରିବର୍ତ୍ତନର ଅଗ୍ରଦୂତ ବୋଲି କହିଥାଉ, ତ ଏହା ଉପରେ ଆପଣ କ'ଣ ଟିପ୍ପଣୀ ଦେବେ?
0: ପ୍ରକୃତରେ ଯୁବପିଢ଼ି ହେଲେ ପରିବର୍ତ୍ତନ ଅଗ୍ରଦୂତ, କାରଣ ସେମାନେ ହେଉଛନ୍ତି ରାଷ୍ଟ୍ରର ମୂଲ୍ୟବାନ ସମ୍ପଦ। ସେମାନଙ୍କର ଯେଉଁ ଚିନ୍ତାଧାରାରେ କିଛି ନୂତନତ୍ୱ ଅଛି, ଆଉ ସେମାନେ ଯେଉଁ କର୍ମ କରନ୍ତି ସେଥିରେ କିଛି ଉତ୍ସାହ ମଧ୍ୟ ଅଛି ଏବଂ ସମାଜକୁ ବଦଳାଇବାର ସାହସ ମଧ୍ୟ ଅଛି। ସେଥିପାଇଁ ଯୁବଶକ୍ତିକୁ ସଠିକ୍ ଦିଗ, ସଂସ୍କାର ଓ ଦକ୍ଷତା ପ୍ରଦାନ କରିବା ଆଜିର ସମୟର ସବୁଠାରୁ ବଡ଼ ଆବଶ୍ୟକତା। ଏକ ଦକ୍ଷ ଯୁବପିଢ଼ି କେବଳ ନିଜର ଭବିଷ୍ୟତ ଗଢ଼େ ନାହିଁ, ସେ ପରିବାରର ସମୃଦ୍ଧି, ସମାଜର ପ୍ରଗତି ଏବଂ ଦେଶର ବିକାଶର ମଧ୍ୟ ବାହକ ହୁଏ। ସେମାନେ ବିଜ୍ଞାନ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, କଳା, ସାହିତ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ନୂତନ ସଫଳତା ହାସଲ କରି ଦେଶର ଗୌରବ ବଢ଼ାଇଥାନ୍ତି। ତେଣୁ ଆମର ଏଇ ଯୁବପିଢ଼ିମାନଙ୍କ ମନରେ ଆତ୍ମବିଶ୍ୱାସ, ସୃଜନଶୀଳତା, ସହନଶୀଳତା ଆଦି ଗୁଣଗୁଡ଼ିକ ଯଦି ବିକଶିତ ହେବ, ସେମାନେ ନିଶ୍ଚିତ ଭାବରେ ଗୋଟିଏ ରାଷ୍ଟ୍ରର ପରିବର୍ତ୍ତନର ଅଗ୍ରଦୂତ ହୋଇପାରିବେ।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ, ଠିକ୍ କଥା କହିଲେ। ମ୍ୟାଡ଼ାମ, ଶେଷରେ ଏହି ଦିବସରେ ଆପଣ ଆମ ଶ୍ରୋତାଭଣୀମାନଙ୍କୁ ଆମ କାର୍ଯ୍ୟକ୍ରମ ମାଧ୍ୟମରେ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଶ୍ରୋତା ଭଉଣୀମାନଙ୍କୁ ମୁଁ ଏଠି ବାର୍ତ୍ତା ଦେବାକୁ ଚାହେଁ ଯେ ଭଉଣୀମାନେ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରନ୍ତୁ ଏବଂ ନିରନ୍ତର ନୂତନ କୌଶଳ ଶିଖିବାର ପ୍ରୟାସ କରନ୍ତୁ। ଶିକ୍ଷା ସହିତ ଦକ୍ଷତା, ଆତ୍ମବିଶ୍ୱାସ, ପରିଶ୍ରମ ଓ ଭଲ ଚରିତ୍ର ହିଁ ସଫଳତାର ପ୍ରକୃତ ପରିଚୟ। ସମୟକୁ ସଦ୍ବ୍ୟବହାର କରନ୍ତୁ, ପ୍ରଯୁକ୍ତିର ସଠିକ୍ ବ୍ୟବହାର ଶିଖନ୍ତୁ ଏବଂ ଜୀବନରେ ସବୁବେଳେ ନୂଆ କିଛି ଶିଖିବାର ଇଚ୍ଛା ରଖନ୍ତୁ। ନିଜେ ଦକ୍ଷ ହୁଅନ୍ତୁ, ପରିବାରର ଅନ୍ୟମାନଙ୍କୁ ପ୍ରେରଣା ଦିଅନ୍ତୁ। ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ନେବା, ଶିଖିବା, ଦକ୍ଷ ହେବା, ଆତ୍ମନିର୍ଭର ହେବା ଏବଂ ଏକ ସମୃଦ୍ଧ ଭାରତ ଗଠନରେ ନିଜର ଅବଦାନ ରଖିବା।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ, ଧନ୍ୟବାଦ ମ୍ୟାଡ଼ାମ, ଆପଣ ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଆମେ ଆଜି ଆପଣଙ୍କଠାରୁ ନୂତନ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧିରେ ସମାଜ ତଥା ପିତାମାତାଙ୍କ ଭୂମିକା କ'ଣ ଏବଂ ନୂତନ ଯୁବପିଢ଼ି ଦକ୍ଷ ହେଲେ ଆମ ସମାଜ ତଥା ଦେଶର କ'ଣ ଉନ୍ନତି ହୋଇପାରିବ ସେ ବିଷୟରେ ଆମେ ଭଲ ଭାବରେ ଅବଗତ ହେଲୁ। ତେବେ ଆଜି ଆପଣ ଆପଣଙ୍କର ଦୈନନ୍ଦିନ ଜୀବନରୁ ବହୁମୂଲ୍ୟ ସମୟ ଆମ ନାରୀମହଲ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ।
0: ଧନ୍ୟବାଦ, ନମସ୍କାର।
1: ନମସ୍କାର। ଶ୍ରୋତା ଭଉଣୀ, ଆଜିର ଆଲୋଚନାଟି ଲେଖିକା ତଥା ପ୍ରାବନ୍ଧିକା ବିଜୟଲକ୍ଷ୍ମୀ ମ୍ୟାଡ଼ାମଙ୍କ ସହିତ ତ ଶୁଣିଲେ, ତେବେ ଏହି ଆଲୋଚନାରୁ ଆପଣ ଜାଣିବାକୁ ପାଇଥିବେ ଯେ ସମାଜ ତଥା ଦେଶର ଉନ୍ନତି ପଛରେ ଯୁବପିଢ଼ିଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ତେଣୁ ତାଙ୍କ ଦକ୍ଷତା ବୃଦ୍ଧିରେ ସମାଜ ତଥା ମାତାପିତାଙ୍କ ଭୂମିକା ରହିବା ନିହାତି ଆବଶ୍ୟକ। ଯୁବପିଢ଼ି ଯେତେ ଦକ୍ଷ ହେବେ ଆମ ସମାଜ ତଥା ଆମ ଦେଶ ଉନ୍ନତି ପଥରେ ଅଗ୍ରସର ହେବ।

ଶ୍ରୋତା ଭଉଣୀ, ଶ୍ରୀଗୁଣ୍ଡିଚା ଯାତ୍ରା ହେଉଛି ଓଡ଼ିଶାର ପୁରୀଠାରେ ପାଳିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ଆରମ୍ଭ ହୋଇଥାଏ। ଏହି ପବିତ୍ର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ନିଜ ନିଜର ସୁସଜ୍ଜିତ ରଥରେ ବିଜେ କରି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି। ଏହି ଯାତ୍ରାକୁ ଘୋଷଯାତ୍ରା, ନବଦିନାତ୍ମକ ଯାତ୍ରା, ଆଡ଼ପ ଯାତ୍ରା, ପତିତପାବନ ଯାତ୍ରା ଏବଂ ଗୁଣ୍ଡିଚା ମହୋତ୍ସବ ନାମରେ ମଧ୍ୟ ଜଣାଯାଏ। ଗୁଣ୍ଡିଚା ମନ୍ଦିରରେ 9 ଦିନ ରହିବା ପରେ ମହାପ୍ରଭୁ ପୁଣି ଶ୍ରୀମନ୍ଦିରକୁ ଫେରିଥାନ୍ତି। ଏହି ପ୍ରତ୍ୟାବର୍ତ୍ତନ ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଶ୍ରୀଗୁଣ୍ଡିଚା ମନ୍ଦିରରେ 3 ଠାକୁର ଯେଉଁ ସିଂହାସନରେ ବିଜେ କରନ୍ତି ତାହାକୁ ଆଡ଼ପ ମଣ୍ଡପ କୁହାଯାଏ। ଏଠାରେ ପ୍ରଭୁଙ୍କୁ ଦର୍ଶନ କରିବା ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ। ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମହାପ୍ରଭୁଙ୍କ ରଥ ଦୌଡ଼ି ଛୁଇଁବା ଏବଂ ରଥ ଟାଣିବାର ସୌଭାଗ୍ୟ ପାଇଥାନ୍ତି।

ତୁମେ ଶ୍ରୋତା ଭଉଣୀ, ଆମେ ସମସ୍ତ ସମୟର ଦାସ। ସମୟ ଟିକ୍ ଟିକ୍ କରି ଇସାରା ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସୁନ୍ଦର ମତାମତ ସହ ନିଶ୍ଚୟ ଚିଠି ଲେଖିବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ହିରଡ଼ିଆ ବାନ୍ଧବୀ ପୁଷ୍ପଲତାକୁ। ରହୁଛି, ନମସ୍କାର।

0: ଶ୍ରୋତାବନ୍ଧ ଶୁଣିଥିଲେ ନାରୀମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ନୂତନ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧିରେ ସମାଜ ତଥା ମାତାପିତାଙ୍କ ଭୂମିକା ସମ୍ପର୍କରେ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସହ ଆଲୋଚନା। କାର୍ଯ୍ୟକ୍ରମକୁ ପ୍ରଯୋଜନ କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ପୁଷ୍ପଲତା ସାହୁ।
1: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୋଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର।

ରାତି 8ରେ ଶୁଣିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ସହ ସାକ୍ଷାତକାର ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15ରେ ଶୁଣିବେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ବିବିଧ ଭାରତୀ କାର୍ଯ୍ୟକ୍ରମ ରାତି 9:15ରେ।

ପ୍ରଶ୍ନରେ ସୁଲଭ କାର୍ଯ୍ୟକ୍ରମ ବିଜ୍ଞାନ ପତ୍ରିକା ଏଥିରେ ଶୁଣିବେ ରୋଷେଇ ଘରେ ଲୁଚି ରହିଥିବା ରସାୟନ ସମ୍ପର୍କରେ ପ୍ରଫେସର ହରେକୃଷ୍ଣ ସାହୁଙ୍କ ସହ ଆଲୋଚନା। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10:30 ଏଥିରେ ଶୁଣିବେ ଅଲିଆ କବର ଖାଁଙ୍କ ଶରତ ବାଦନ। ଏଥିରେ ସତାବନ୍ଧ ଆମର ଚଳିତ ଅଧିବେଶନରେ ପ୍ରସାର ଭକ୍ତ କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଜିଲ୍ଲା ହେଉଛି ରାତି 7:25। ଆଗାମୀକାଲି ରହିଛି ସମ୍ବଲପୁର ଜିଲ୍ଲା ସମ୍ପର୍କରେ। କିଷାନବାଣୀ କାର୍ଯ୍ୟକ୍ରମ ରାତି 7:30। ଏଥିରେ ଶୁଣିବେ ଖରିଫ ଧାନ ଫସଲ ପରିଚାଳନା, ଏ ସମ୍ପର୍କରେ ମନୋଜ କୁମାର ଜେନାଙ୍କ ସହ ଆଲୋଚନା। ରାତି 8ରେ ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1329 ଭାଗ। ରାତି 8:30 ରାତି 8:30 ସିନେ ସଙ୍ଗୀତ କାର୍ଯ୍ୟକ୍ରମ।

କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ରଚନାରୁ, କଣ୍ଠଶିଳ୍ପୀ ଗିରିଶ ଚନ୍ଦ୍ର ସାହୁ।

0: ଆକାଶବାଣୀ ବାରିପଦା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି ମୁଁ ସତ୍ୟାନନ୍ଦ ସେଜପଡ଼ା। ଆମ ଦେଶ ଭାରତବର୍ଷ ହେଉଛି ଏକ କୃଷି ପ୍ରଧାନ ଗ୍ରାମବହୁଳ ଦେଶ, ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି ଗାଁ ହସିଲେ ଦେଶ ହସିବ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଗୌରମା ପଞ୍ଚାୟତର ଦିଗାରୀ ଅସ୍ତିଆ ଗାଁର ଗ୍ରାମବାସୀମାନଙ୍କ କଥା ଶୁଣିବା, ଯେଉଁମାନେ କି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି।
1: ନମସ୍କାର, ମୋ ନାମ ହେଉଛି ଗୋପାଳ ଚନ୍ଦ୍ର ପ୍ରଧାନ, ସାକିନ ଦିଗାରୀ ଅସ୍ତିଆ, ପୋଷ୍ଟ ଦିଗାରୀ ଅସ୍ତିଆ, ବ୍ଲକ କୁଳିଅଣା।
2: ଆପଣ କଣ ପରିବର୍ତ୍ତନ ଦେଖୁଛନ୍ତି ବର୍ତ୍ତମାନ, ସେଇଟା ଆପଣ କେମିତି ଅନୁଭବ କରୁଛନ୍ତି?
1: ମୁଁ ଅନୁଭବ କରୁଛି, କିଛି ଦିନ ପୂର୍ବରୁ ତ ଆମର କଚା ରାସ୍ତା ଥିଲା, ପକ୍କା ରାସ୍ତା ହେଇଯାଇଛି ଏବଂ ପୋଖରୀ ଚାରିକଡ କଂକ୍ରିଟ ହେଇଯାଇଛି, ପାହାଚ ହେଇଛି, ଗାଧୁଆ ପାଧୁଆ କରିବା ପାଇଁ ପାହାଚ ଉଲି ଉଲି କୁ ଲୋକ ଯିବେ, କଚରା ନାହିଁ, ଘରେ ଘରେ ପାଇଖାନା ସରକାର ତରଫରୁ ହେଇଯାଇଛି, ଆଉ ସମସ୍ତେ ସେ ପାଇଖାନା ବ୍ୟବହାର କରୁଛନ୍ତି। ଦେଖୁଛି ସବୁ ପରିଷ୍କାର ପରିଚ୍ଛନ୍ନ ଅଛି, ଗାଁ ରାସ୍ତା ସବୁ କଂକ୍ରିଟ ହେଇଯାଇଛି, କୌଣସି ମଇଳା କୌଣସି ରାସ୍ତାରେ ପଡ଼ି ନାହିଁ, ଆଉ ସବୁ ଠିକ ଅଛି। ଆଉ
0: ଧନ୍ୟବାଦ।

0: ମୁଁ ଶମ୍ଭୁନାଥ କର, ଗ୍ରାମ ଦିଗାରୀ ଅସ୍ତିଆ, ଥାନା କୁଳିଆଣା, ବ୍ଲକ କୁଳିଆଣା।
1: ଆଗରୁ ଯେମିତି ଏ ଗାଁ ଥିଲା,
0: ବର୍ତ୍ତମାନ ସାର୍ ବହୁତ ପରିବର୍ତ୍ତନ ହେଇଗଲାଣି। ଆଉ ଗାଁ ଗଣ୍ଡା ସେ ଆଗ ଭଳିଆ ଧୂଳି ଦୂଷଣ ନାହିଁ, ଏଇନା ପିଚ ହେଇଯାଇଛି ସବୁ, ଆଉ ପକ୍କା ରାସ୍ତା। ଆଉ ଗାଁ ଗହଳିରେ ପାଇଖାନା ପାଇଁ ଯିବା ପାଇଁ ଅସୁବିଧା ନାହିଁ, ସମସ୍ତେ ପାଇଖାନା ବ୍ୟବହାର କରୁଛନ୍ତି। ମା ଭଉଣୀ ମାନଙ୍କୁ ମଧ୍ୟ ଅସୁବିଧା ନାହିଁ, ସମସ୍ତେ ଖୁସିରେ ଅଛନ୍ତି। ଆଉ
2: ଧନ୍ୟବାଦ।

0: ଦେଖନ୍ତୁ ଏଇ ଦିଗାରି ଓସ୍ତିଆର ଯୋଉ ଆଶା ଦିଦି ଅଛନ୍ତି ତାଙ୍କ ମୁହଁରୁ ଦୀପତ ଶୁଣିବେ। ଆଜ୍ଞା ନମସ୍କାର।
1: ନମସ୍କାର, ମୋ ନାଁ ହଉଛି କଳାବତୀ ତରେଇ, ମୋ ଘର ହଉଛି ଦିଗାରି ଓସ୍ତିଆ, ମୁଁ ହଉଛି ଦିଗାରି ଓସ୍ତିଆ ଓ ଜାମଦା ଦୁଇଟା ଗାଁର ମିଶିକି ଆଶା ଦିଦି।
0: ତ ଯେତେବେଳେ ଆପଣ ପ୍ରଥମେ ଏ ଆଶା ଦିଦି ହେଇଥିଲେ ସେତେବେଳେ ସ୍ୱଚ୍ଛତା କେମିତି ଥିଲା?
1: ସେତେବେଳେ ସାର୍ ପାଇଖାନା ଘର ନଥିଲା, ସେ ପଡ଼ିଆକୁ ଯାଇକି ନଦୀ ପୋଖରୀ ବି ମଳତ୍ୟାଗ କରିବା ପାଇଁ ଯାଉଥିଲେ। ସେତେବେଳେ ତ ହସ୍ପିଟାଲ ଆଶା ଦିଦି ନଥିଲେ, ହସ୍ପିଟାଲକୁ ଡେଲିଭରି କରିବା ପାଇଁ ବି ଯାଉନଥିଲେ। ଆଉ ଏବେ ହସ୍ପିଟାଲକୁ ପ୍ରସବ କରିବା ପାଇଁ ଆଶା ଦିଦି ସହିତ 102 ଗାଡ଼ିରେ ନେଇକି ଯାଉଛି। ସାର୍ ସେତେବେଳେ ପାଇଖାନା ନଥିଲା, ଏବେ ଘର ଘର ବୁଲି ବୁଝେଇ ଅଙ୍ଗନବାଡ଼ି ଆଶା ସବୁ ମିଶିକି ବୁଲି ବୁଲି ଘର ଘର ବୁଝେଇ ପାଇଖାନା ବ୍ୟବହାର କରିବା ପାଇଁ, ଝାଡ଼ା ନଯିବା ପାଇଁ, ବାହାର ନଦୀ ପୋଖରୀକୁ ନଯିବା ପାଇଁ ଘର ଘର ପାଇଖାନା ବ୍ୟବହାର କରିବା ପାଇଁ ଆମେ କହିଛୁ। ଆମେ ଘର ଘର ବୁଲି ଏବେ ହେଲୋଜିନ ବଟିକା, ORS, ଜନ୍ମରୁ 5 ବର୍ଷ ଶିଶୁ ଜିଙ୍କ ଟାବ୍ଲେଟ ଘର ଘର ବୁଲିକି ଦେଇଛୁ। ଯାହା ହଉ, ସରକାରଙ୍କ ତରଫରୁ ଏବେ ସ୍ୱଚ୍ଛ ଭାରତ କାର୍ଯ୍ୟ ସୁନ୍ଦର ଭାବରେ ଚାଲୁଅଛି।
0: ଧନ୍ୟବାଦ
2: ଆଜ୍ଞା। ନମସ୍କାର, ମୋ ନାଁ ସନ୍ଧ୍ୟାରାଣୀ।

0: ଦଳେଇ ମୁଁ ହେଉଛି ଗୌଡ଼ ମାଝିପିର ସମିତି ସଭ୍ୟ ତେ ଆମର ଏଠି 13 ୱାର୍ଡ ଅଛି 13 ୱାର୍ଡରେ ସବୁ ଗାଁରେ ସମସ୍ତଙ୍କ ଘରେ ପ୍ରାୟ ପାଇଖାନା ଅଛି ଆଉ କେହି ଲୋକ ବାହାରକୁ ପାଇଖାନା ଯାଆନ୍ତି ନାହିଁ ଆଗ ଅପେକ୍ଷା ଏବେ ବହୁତ କିଛି ପରିବର୍ତ୍ତନ ହୋଇଛି ସବୁଆଡ଼େ ପକ୍କା ରାସ୍ତା ହୋଇଛି ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଛି ସବୁ ଗାଁ ଗଳି ସବୁ ଜାଗାରେ ଟିବେଲ କୂଅ ସବୁ କିଛି ବ୍ୟବସ୍ଥା ଅଛି ଯାହା ହେଉ ଆଗ ଅପେକ୍ଷା ଆମ ଗାଁରେ ବହୁତ କିଛି ପରିବର୍ତ୍ତନ ହୋଇଛି ରୋଗ ବୈରାଗ ମଧ୍ୟ କମିଯାଇଛି ଏଇଟା ହିଁ ବିଶେଷ ପରିବର୍ତ୍ତନ
1: ଧନ୍ୟବାଦ।

0: ନାମ ହେଲା ତ୍ରିଲୋଚନକର ସାକିନ ଗୌଡ଼ରମା ବ୍ଲକ କୁଳିଅଣା ଜିଲ୍ଲା ମୟୂରଭଞ୍ଜ।
1: ଏ ଯୋଉ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି,
0: ଏଇ ସ୍ୱଚ୍ଛ ଭାରତ ଅଳିଆ ଆବର୍ଜନା କଲେ ଗାଁରେ ବହୁତ ଅସୁବିଧା ହବ, ସେଇଥିପାଇଁ ସମସ୍ତଙ୍କୁ ବୁଝେଇବା ଦ୍ୱାରା ସମସ୍ତେ ବୁଝିଗଲେଣି। ଅସୁବିଧା ଆମର ଏତେ ନାହିଁ, ଘରେ ଘରେ ପାଇଖାନା ହେଇଗଲା, ନଈ ନାଳକୁ ଝାଡ଼ା ଯାଉନାହାନ୍ତି, ଘରେ ସବୁ ପାଇଖାନା ଗାଧୁଆ ଘର ସବୁ ହେଇଯାଇଛି, ଆଉ ଅସୁବିଧା କିଛି ନାହିଁ।
1: ଯେତେବେଳେ ଆପଣ ଛୋଟ ଥିଲେ ସେତେବେଳର ପରିବେଶ?
0: ଛୋଟବେଳେ ରାସ୍ତାଘାଟ ବହୁତ ଅସନା ଥିଲା, ଯିବା ଆସିବା କରିବା ପାଇଁ ଗାଡ଼ି ଗୋଟେ ଯିବା ବେଳେ ଆମେ ଆମେ ଅଡ଼େଇ ହେଇପାରୁନଥିଲୁ, ଗୋଟେ ଯଦି ମୋଟର ସାଇକେଲ ଆସିଲା ଆମେ ସାଇକେଲରେ ବି ମାନେ ଅଡ଼େଇ ହେଇନଥିଲୁ। କିନ୍ତୁ ରାସ୍ତା ବି ବହୁତ ବଢ଼ିଆ ପରିଷ୍କାର ହେଇଯାଇଛି, ସବୁ ରାସ୍ତା ପିଚୁ ହେଇଗଲାଣି, ଏଇ ଯେ ବୁଢ଼ାବଳଙ୍ଗ ନଦୀ ଉଲ ବି ହେଇଗଲାଣି, ସେପାରକୁ ଯିବା ପାଇଁ ଜଙ୍ଗଲକୁ ଯିବା ପାଇଁ ବି ଅସୁବିଧା କିଛି ନାହିଁ, ଆମେ ଗାଡ଼ି ନେଇକି ବି ପହଞ୍ଚି ଯାଉଛେ। ବର୍ତ୍ତମାନ ଆମର ସବୁଟା ସୁବିଧା ହେଇଛି, 108 ହେଇଯାଇଛି, ସାଙ୍ଗେ ସାଙ୍ଗେ ଫୋନ ମାରିଲା ମାନେ 108 ଗାଡ଼ି ଆସିଯାଉଛି, ହସ୍ପିଟାଲ ନେଇଯାଉଛି, ଅସୁବିଧା କିଛି ନାହିଁ।
1: ଧନ୍ୟବାଦ।

0: ମୁଁ ହେଉଛି ହାଡ଼ିବନ୍ଧୁ କର। ଆମ ଗାଁ ହେଉଛି ଦିଗରେସିଆ, ଗ୍ରାମ ପଞ୍ଚାୟତ ଗୌଡ଼ନା ଏବଂ ବ୍ଲକ ହେଉଛି କୁଳିଅଣ।
1: ଆଗରୁ ଯେମିତି ଏଇ ଗାଁ ଦିଗାରିଗସ୍ତିଆ ଯେମିତି ଥିଲା ଆଉ ବର୍ତ୍ତମାନ ଯେମିତି ଅଛି, ଆ ଭିତରେ ଆପଣ କ'ଣ ଫରକ ଅନୁଭବ କରୁଛନ୍ତି?
0: ଏବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହୋଇଯାଇଛି। ପରିବର୍ତ୍ତନ ମାନେ ହେଉଛି ଏଇଆ ଯେ, ଯେମିତିକି ଆଗ ଭଳି ଲୋକମାନେ ପଡ଼ିଆ ଝଡ଼ିଆ ବାହାରେ ମଳତ୍ୟାଗ କରୁଥିଲେ, ଆଉ ମଳତ୍ୟାଗ ବାହାରେ କରୁନାହାନ୍ତି। ସ୍ୱଚ୍ଛ ଭାରତ ମିଶନରେ ସାମିଲ ହୋଇ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ ହୋଇଯାଇଛି। ମା ଭଉଣୀମାନେ ଶୌଚାଳୟ ବ୍ୟବହାର କରୁଛନ୍ତି, ଶୌଚାଳୟକୁ ଗଲାବେଳେ ପାଦରେ ଚପଲ ମାଡ଼ିକିରି ଯାଉଛନ୍ତି, ଆସିଲା ପରେ ପରେ ଖାଇବା ଆଗରୁ, ଖାଇସାରିଲା ପରେ ପରେ ପ୍ରତ୍ୟେକ ଥର ହାତରେ ସାବୁନ ଲଗାଇକି ପରିଷ୍କାର କରି 6 ପଦ୍ଧତିରେ ହାତ ଧୁଆଧୁଇ କଲା ପରେ ଆମେ ଅନୁଭବ ଯାହା କରୁଛୁ ଯେ ଅନେକ ରୋଗ ବୈରାଗ ଦାଉରୁ ଆମେ ସୁସ୍ଥତା ଅନୁଭବ କରୁଛୁ।
1: ପାନୀୟ ଜଳର ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଆସିଛି?
0: ପାନୀୟ ଜଳର ବ୍ୟବସ୍ଥା ଏବେ ଆମେ ସମସ୍ତେ ନଳକୂଅ ପାଣି ପିଉଛନ୍ତି। ନଳକୂଅ ଅବଶ୍ୟ 2-3 ଗାଁରେ ହୋଇଯାଇଛି, ତଥାପି ଯେଉଁମାନଙ୍କର ନଳକୂଅ ନାହିଁ ସେମାନେ କୂଅଗୁଡ଼ାକରେ ବି ବ୍ଲିଚିଂ ପାଉଡ଼ର ପକାଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ବ୍ୟବହାର କରୁଛନ୍ତି, ହେଲୋଜେନ୍ ବଟିକା ବ୍ୟବହାର କରୁଛନ୍ତି, ଯାହାଫଳରେ ବିଗତ ଦିନମାନଙ୍କରେ ଯେଉଁ ତରଳ ଝାଡ଼ା ବାନ୍ତି ହେଉଥିଲା, କମ୍ସେ କମ୍ ସେହି ରୋଗ ବୈରାଗ ଦାଉରୁ ଆମେ ଏବେ ସୁସ୍ଥତା ଅନୁଭବ କରୁଛନ୍ତି, ସେ ରୋଗ ଆଉ ଏବେ ଏଠି ଦେଖାଯାଉନାହିଁ। ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ପ୍ରାୟ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ କମ୍ସେ କମ୍ ହୋଇଯାଇଛି, ମା ଭଉଣୀମାନେ ସବୁ ଶୌଚାଳୟ ବ୍ୟବହାର କରୁଛନ୍ତି। ଆଉ ସଚେତନର ବାର୍ତ୍ତା ଅଙ୍ଗନବାଡ଼ି ଦିଦି, ଆଶା ଦିଦିମାନଙ୍କ ଜରିଆରେ କିମ୍ବା ବିଭିନ୍ନ ଲୋକକଳା ପାଲା ଦାସକାଠିଆ ଚାଙ୍ଗୁ ଛଉ ମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ଏବେ ଅନେକ ଲୋକ ସଚେତନ ହୋଇଗଲେଣି। ଯେମିତିକି ପଚାଶଡ଼ ବାସି ଯାଇଥିବା, ନଷ୍ଟ ହୋଇଥିବା, ପଚିଶଡ଼ି ଯାଇଥିବା କିମ୍ବା ମାଛି ବସିବା ଜିନିଷ କେହି ଖାଉନାହାନ୍ତି। ସେମିତି ନଈ ନାଳ କୂଅ ପୋଖରୀ ବିଲ ଝରଣା ଗୋଡ଼ିଆ ବାମ୍ଫି କେଉଁଠୁ ପାଣି ନ ପିଇ ସାବଧାନ ହୋଇକରି ଏବେ ନଳକୂଅ ପାଣି ପିଉଛନ୍ତି, ନହେଲେ କ୍ଲୋରିନ୍ ବଟିକା, ହେଲୋଜେନ୍ ବଟିକା କିମ୍ବା କୂଅ ପାଣି ପିଇଲେ ବି ତାକୁ ବିଶୋଧନ କରି ବ୍ଲିଚିଂ ପାଉଡ଼ର ଦେଇକରି ପିଆପିଇ କରୁଛନ୍ତି। କାରଣ ଆମ ବାପୁଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ଆସ୍ତେ ଆସ୍ତେ ସାକାର ହେବା ପାଇଁ ଯାଉଛି। ଗୀତ ଆକାରରେ ମୁଁ ଗାଉଛି।

ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନ ସଫଳ ହେବ। ଆମେ ସମସ୍ତେ ସ୍ୱଚ୍ଛ ରହିବା, ପାଇଖାନା ବ୍ୟବହାର କରିବା ତଥା ଅନ୍ୟମାନଙ୍କୁ ସ୍ୱଚ୍ଛତା ହିଁ ସେବା ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା। ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ଅଧ୍ୟାୟ ପ୍ରସ୍ତୁତ କରିଥିଲେ ଆକାଶବାଣୀ ବାରିପଦା କେନ୍ଦ୍ର। ଉପସ୍ଥାପନାରେ ମୁଁ ସତ୍ୟାନନ୍ଦ ସେଜପଡ଼ା, ସହଯୋଗିତା ଶୁଭେନ୍ଦୁ କୁମାର ବେହେରା, ପ୍ରଯୋଜନା ନାଗଭୂଷଣ ମାଝୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଉପଯୋଗ କରି କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ହୋଇଛି। ସହରର ଗୋଶାଳା ଏବଂ ଦୁଗ୍ଧ ଖମାରାଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯେପରି ଯମୁନା ନଦୀକୁ ନ ଯାଏ ତାହାକୁ ରୋକିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲରେ ଆଜି ଆମେରିକାର ଆଟଲାଣ୍ଟାଠାରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ସମୟରେ ଆରମ୍ଭ ହେବ। ଗତକାଲି ଟେକ୍ସାସ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 2-0 ଗୋଲ୍ରେ ଫ୍ରାନ୍ସକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି। ଆଜି ମ୍ୟାଚ୍ର ବିଜେତା ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ସ୍ପେନ୍କୁ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 US ଡଲାର ମୂଲ୍ୟର ସାମଗ୍ରୀ। ଇରାନ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ପରସ୍ପରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ରାୟଗଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାୟଗଡ଼ାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଜନାକୁ ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।
3: ଆଜି ରାଜ୍ୟର 3,26,00,000 ଲୋକ ଯୋଉଟା ଉପକୃତ ହେଉଥିଲେ 5 କିଲୋ ଚାଉଳ ପାଉଥିଲେ, ଆଜି 10 କିଲୋ ଚାଉଳ ପାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସବୁବେଳେ ଯୋଉ ମାନବୀୟ ସମାବେଶୀ ଚିନ୍ତାଧାରା ସମାବେଶୀ ବିକାଶ, ରାୟଗଡ଼ା ଜିଲ୍ଲାରେ ମଧ୍ୟ 8,525,000 ଲୋକ ମଧ୍ୟ ହିତାଧିକାରୀ ଉପକୃତ ହେବେ। ଏଭଳିଆ ବିଭିନ୍ନ ଜନକଲ୍ୟାଣ ଯୋଜନା, ଗରିବ କଲ୍ୟାଣ ଯୋଜନା, ଯାହାକି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କର ଚାରି ବର୍ଗର କଥା, ଅନ୍ନଦାତା, କୃଷକ, ମହିଳା, ଯୁବକ, ଗରିବ, ଏଭଳିଆ ବର୍ଗର ବିକାଶ ସମସ୍ତେ ତାକୁ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ଆଜି ସମ୍ଭବ ହୋଇପାରିଛି ଏବଂ 2 ବର୍ଷ ପୂର୍ତ୍ତି 12 ବର୍ଷ ପୂର୍ତ୍ତି କେନ୍ଦ୍ର ସରକାରଙ୍କର ସଫଳତାର ସହିତ। ଏବଂ ସବୁବେଳେ ଆମେ ଆଶା କରିବା ଯେ ଦେଶର ପ୍ରଧାନମନ୍ତ୍ରୀ ଯେଭଳି ଭାବେ 4,399 ଦିନ ସେ ପ୍ରଧାନମନ୍ତ୍ରୀତ୍ୱ ତୁରେଇ ସାରିଛନ୍ତି, ଭାରତର ସର୍ବୋଚ୍ଚ ନେତା ସର୍ବାଗ୍ରେ 1 ନମ୍ବର ନେତା ଭାବେ, 1 ନମ୍ବର ପ୍ରଧାନମନ୍ତ୍ରୀ ଭାବେ, ତାଙ୍କୁ ଜିଲ୍ଲାବାସୀ ତରଫରୁ ରାଜ୍ୟ ତରଫରୁ ନିଶ୍ଚିତ କୃତଜ୍ଞତା ଜ୍ଞାପନ କରିବି।
2: ରାୟଗଡ଼ା ବନଖଣ୍ଡରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମାଆଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଧାୟକ ଆପାଲ ସ୍ୱାମୀ କାଡ୍ରାକା। ଜନପ୍ରତିନିଧି, ବନ ବିଭାଗ, ଛାତ୍ରଛାତ୍ରୀ ଓ ଏନ୍ସିସି କ୍ୟାଡେଟ୍ମାନେ ବୃକ୍ଷରୋପଣରେ ସାମିଲ ହୋଇଥିଲେ। ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ମିଳିତ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ ଏକ ବଡ଼ ଡମ୍ପରୁ ଷ୍ଟେନ୍ ଗନ୍, ରାଇଫଲ, କଣ୍ଟ୍ରିମେଡ୍ ବନ୍ଧୁକ, ଗୁଳି, ମାଗାଜିନ୍, ଗନ୍ ପାଉଡର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଏସ୍ପି ରାଜ ପ୍ରସାଦ। ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଭାଗ ଓ ୟୁନିସେଫ୍ ପ୍ରତିନିଧିମାନେ ଯୋଗଦେଇ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଭିଭିଜି ରାମଜି ଯୋଜନାର ଶୁଭାରମ୍ଭ ସହ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ 5-ଦିନିଆ ପ୍ରଦର୍ଶନୀ ଓ ସେମିନାର ସଫଳତାର ସହ ସମାପ୍ତ ହୋଇଛି। ଉଦ୍ୟୋଗ ଓ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଏଥିରେ ଆଲୋଚନା କରାଯାଇଛି। ବିଷମ କଟକରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ଉପରେ ଆଲୋଚନା କରାଯାଇଛି। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଣୀ ମନ୍ଦିରର ଦାନହୁଣ୍ଡିରୁ 5 ମାସରେ 1,22,28,623 ଟଙ୍କା, 32 ଗ୍ରାମ ସୁନା, 1 କିଲୋ 300 ଗ୍ରାମ ରୂପା ଓ ବିଦେଶୀ ମୁଦ୍ରା ମିଳିଛି। ଜାତୀୟ ପୋଲିଓ ଟିକାକରଣ ଦିବସ ଅବସରରେ ଜିଲ୍ଲାର 5 ବର୍ଷରୁ କମ୍ ବୟସର 1,11,000ରୁ ଅଧିକ ଶିଶୁଙ୍କୁ ପୋଲିଓ ଟିକା ଦେବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 1,032 ବୁଥ, 34 ଟ୍ରାନ୍ଜିଟ୍ ଓ 23 ମୋବାଇଲ୍ ଟିମ୍ ଗଠନ କରାଯାଇଛି। ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ଜିଲ୍ଲାରେ ସଚେତନତା ଶୋଭାଯାତ୍ରା ଓ ସଭା ଆୟୋଜନ କରାଯାଇଥିବା ବେଳେ ନାଗରିକଙ୍କୁ ନିଶାମୁକ୍ତ ସମାଜ ଗଠନର ଆହ୍ୱାନ ଦିଆଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ

0: କରବାରି କେନ୍ତା
1: କେନ୍ତା ଚିନ୍ତା ନେଇ କରମୁ ଦାଦା, ଚିନ୍ତା ତ କରିକେ ଯେ ଲାଗବା, ହେଲେ ପଲ୍ହା ପୁଲୁ ପକେଇଛ କି ନି ଯେ ଡିଟା କେତେ ଦେବ କହୁଥିଲି?
0: ଏବେ ତୁମେ ତ ଖାଲି ମାଗି ମୁଗା ନେବା ଲାଗି ଖାଲି ଦେଖ ଗା, ଟିକେ ଖାଲି ଫୋକ କେନେ ମିଲବାର କଥା, ଭଲ ଟିକେ କଥା ଲାଗିଦେବ କି ନି, ସାଙ୍ଗେ ସାଙ୍ଗ ହଏ ଆସବ, ନୁନ ଶାଗ ତୁନ ସବୁ ନେବ ନ ତୁମେ।
1: ଏ ବୁଆ ପାଖେ ଅଛ ବୋଲି ମାଗସି ଦାଦା, ସୋ ଯାଉ ମାଗିକା ଯେ ଜିତି କାଏ।
0: ହଇ ଯେ ଦେଖ, ଆମେ ଚାଷ ବାସ କଲୁ, ଦେଖୁଛୁ ବର୍ଷା ପାଣିର ଠିକ ନା ଜଣା ପଡ଼ବାର ନି ଭଲକିରି, ହେଲେ କାଲି ବି ପରବ ତିଆରି, ମୁଁ ପରବର କଥା ଏଥିରେ କହୁଛି ଯେ ପିଠା ପୁଠୁ ବନେଇଥିବ ବୋଲି ଟିକେ ଦେବ କହିକିରି, ଆଉ ତୁମେ ଖାଲି ସେ କାଁଟା ନେବ ଉଲ୍ଟା।
1: ହେଲେ ମୁଇଁ ବି କାଇଁ ଥିଲେ କହୁଛେ, ତମେ ନି ଜାଣିବାର କାଇଁ ଦାଦା?
0: କହ କାଁ ଲାଗି ଯେ
1: ତମେ ପଲ୍ହା ଦେବି କହିଲେ ଯାଇକରି ମୁଇଁ କାଲି ପିଠା ଦେବି।
0: ହଇ ଠା ଖାଇବାରଟା ବଡ଼ କଥା ହାଏ, ଚତରା ପିଠା ଗା।
1: ହଇ ହେଲେ ପଲ୍ହା ଦେବ ତ?
0: ହଁ ହଁ।
1: ହେଲେ ମୁଇଁ ଦୁଇ ଚାର ରକମର ପିଠା ବନେଇକରି କାଲି ନେଇଦେବି ଘରକେ।
0: ହଉ କଥା ରହିଲା।
1: ହଇ ଦାଦା, ବେଲେ କାଲି ତ ଆମର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, କାଣା କାଣା ଆଉ ପ୍ଲାନିଂ କରିଛ ଯେ? ଖାଲି ମୁଇଁ ପିଠା ଦେଇଦେବି, ହେଲେ ତମେ ଖାଲିକିନା ଖୁରିଟା ପଠେଇ ଦେବ କାଇଁ?
0: ଏଇଟା ପରେ ତିନି କହିସି, ପରେ ଯେତେ ଦେବ କିନ୍ ଦେବ, ଅଧିକା ନେବା ଲାଗି ଚିନ୍ତା କରସ ବୋଇଲେ।
1: ପାଖି ଅଛୁ ବୋଲି ମାଙ୍ଗିଥିସି ଦାଦା, ଆଉ ଆଶା ଦେଖିଥିସି।
0: ଆମେ ବି ଦେମୁ ନ ହେନ୍ତା ନି ପଠେଇ ଦେଉ।
1: ହଇ ହଇ ବେଲେ ତମେ ନ ଏନ୍ତା କହିସ, ଦେଖବ କାଲକେ ବିର୍ଷୁ ଦାଦା ଆଉ ସମାରୁ ଦାଦା କେ ବୁଚକା ବୁଚକା ପିଠା ପନା ଧରିକିରି ଆସିବେ।
0: ହଇ ହେ ନେ ଯିବ, ହେମାନକେ କହିବ ତ ଏଟା ଦେବ ସେଟା ଦେବ କହିକିରି।
1: ଯାହା ହଉ ଦାଦା, ଇ ପରବ ତିହାରେ ମିଲିମିଶିକିରି ରହିସନ୍।
0: ହଇ ମୁଇଁ କେନେ ମନା କରୁଛେ ଯେ, ମୁଇଁ ଦେବି ଯେ, ଜିନ୍ ହିସାବରେ କହୁଛେ ନି, ମୋର ତ ପୁରା ଯେତେ ଜାଣା ବନେଇଥିବି ସବୁ ଧରିକି ଭାଗି ଦେବ ବଗିରେ।
1: ନି ଦାଦା, ଯେତେ ନି ହେଲେ ବି ମୁଇଁ ଟିକେ ତମର ଛୋଟ ହେଁ, କେତେବେଳେ ବୁଦ୍ଧି ବେଣା ହେଇଯାଇଥିସି, ପଦେ ଅଧେ ବୁଝାବ ହେଲେ କାନ।
0: ହଇ ମୁଇଁ ମନା କରଲି କି ଯେନ୍ଟା ହେବା ଯେ ତୁମେ ନେବ, ଯେ ହେଲେ ନି ଏତକି କି ଆଙ୍କେ ଆଗରୁ ପୁରା ଫାଡ଼ିକିରି ଦେଖୁଥିବ କାଣା ବନଉଛନ୍ କାଇଁ ନି ବାପରେ, ହେତି ଲାଗି କହିସି ନ ମୁଇଁ। ହେଲା ହେଲା, ସେ ସବୁ ଠିକ ଅଛେ, ହେବା ସବୁ କିଛି ଠିକ ଠାକ।
1: ହଇ ଦାଦା, ବେଲେ ଆଜ ମନଟା ଦୁଃଖ କରିଦେଲ, ମନ ଭିତରେ ତ ଟିକେ ନା ଟିକେ ଥିବା, ହେଲେ ଦେଖ କାଲକେ ପରବ ଦିନଟା ହାଏ, କାଲକେ ଆଉ କିଛି ନି କହିବ ନ ମତେ, ନି ହେଲେ ଫେର ମନଟା ଭାଙ୍ଗି ଯିବା, ଯେତେ ନି ହେଲେ ବି ଝଗଡା ଝାଟି ହଉ କି ଯାଏ ହଉ, ଇ ପରବ ତିହାର ଦିନ ତ ମିଲିମିଶିକିରା ସଭେ ରହିସନ୍।
0: ହେ ସବୁ ତ ଠିକ ଅଛେ, ଯେନ୍ ପ୍ରକାର କହିସନି, ମତେ ତ ଲାଗସି ପିଠା ପଣା ନେତ ତ ନି ତ, ହେ ଶାଢ଼ୀଟା ବଢିଆ ଲାଗୁଛେ, ବହୁ ଦିଅ ଗା, ଦିଅ ତ ହେଟାକୁ ମୁଇଁ ଆଜ ପିନ୍ଧିବି କହିବ। ହେ ବାଗରେ ବି ବର୍ଷା ନି ତୁମକେ ନି?
1: ଏ ବୁଆ ଦାଦା, ସେ ସୁନା କାନର ଗୋଟେ ଘିନ୍ଦେଇଛ ପରି, ହେଟା ମୁଇଁ ମାଙ୍ଗବି କହୁଥିଲି, ଆଉ ତମେ ଶାଢ଼ୀର କଥା କହୁଛ ଏଖେନ୍।
0: ଦେଖୁଛ କେତେ କାଁ ଗୋଟେ ଚିନ୍ତା କରିକି ପକେଇଛ ଭିତରେ ଭିତରେ, ମୁଇଁ ତ ବାଟ ଘାଟ ଢାପି ଦେତି ଯେ, ହେନ୍ତା ନି କରେ ନା, ମୁଇଁ ହେତକି ନି ଭାବସି ନ। ହେଲା ହେଲା ଠିକ ଅଛେ, ଦେଖୁ କାଲି ଦିନକେ ଆସିକି ଦିଅ କାଁ ହଉଛେ ଯେ।
1: ହଇ ଦାଦା, ମୁଇଁ ଏତକି ହଇରାଣ କରଲେ ବି ତମେ ସବୁ ଛଟା ବଡ଼ କଥା ଦାଦା,
0: ସହେବାର ଲୋକ ବଡ଼ କି କହେବାର ଲୋକ ବଡ଼ ନି ହେଲେ ନି କେଁ।
1: ଦେଖୁଛ ଆଜିକାଲ ଭାଇ ବହିନର ସମ୍ପର୍କ କାହିଁ ନୁ କାହିଁ ପଲେଇ ଯାଉଛେ, ବେଲେ ଯେତେ ରାଗରୁଷା ବି ହଉ ଆମେ ସଭେ ମିଲିମିଶିକିରି ରହିମାନ।
0: ହଇଟା ପରେ ଦେଖୁଛ ଦେଶ ଦେଶ ଭିତରେ ଚଲି ପାରବାର ନାହିଁ, ଆଉ ସରକାର ଦେଖ ଏନ୍ତା ଦେଖି ଦେଖୁ କେନ୍ତା ବାର ବରଷ ତାଙ୍କର ପୂର୍ତ୍ତି କରିଦେଲେ ନ।
1: ହଇ ହଇ,
0: ଆରୁ ଏତେ ଯୋଜନା ଉପରେ ଯୋଜନା, ଲୋକମାନଙ୍କେ ଦେଖ କିଛି କହିବାର ଆଗରୁ ତାଙ୍କର ବାଡ଼ଛୁମେ ଆଗରୁ ହାଜର ହେଇଯାଉଛି ସବୁ କିଛି।
1: ସତ କଥା କହିଲ ଦାଦା,
0: ବୋଲେ ହେ ଚାଷ ବାସ କର କି କିଛି ଲୋନ୍ ଫୋନ୍ କର, କିଛି ବିଜନେସ୍ କରବାର ଲାଗି କି ତୁମେ କେହି କ୍ଷେତ୍ରକେ ବି ଯାଅ,
1: ହଇ
0: ସବୁ ନୁହେଁ ଆମେ ଆଗେ ଅଛୁ।
1: ହଇ ଆଉ ସବକର ସାଙ୍ଗେ ମିଲିମିଶିକିରି ରହିଲେ ହିଁ ଆମେ ସବୁ କାମଥି ସଫଲ ହେଇପାରମା।
0: ନିହାତି ନିହାତି, ଆରୁ ଦେଖୁଛ ଆମର ଯେନ୍ ଚାଷବାସର କଥା ପକାଲ, ଇ ଯେନ୍ କ୍ଷେତ ଖଲିଆନ ଲାଗି ଚିନ୍ତା କରଲ, ଏଟା ବି ବଡ଼ କଥା ହେ। ନିହାତି ଚାଷବାସ କର, ପଲ୍ହା ନିଅ, ପିଠା ନିଅ, ଶାଢ଼ୀ ନିଅ, ସେ କାନର ସେ ସୁନାର ବି ନିଅ, କିଛି ଅସୁବିଧା ନିଅ।
1: ହଇ ହଇ ବେଲେ ଦାଦା,
0: ହଁ
1: ଯେତେ ଯାହା ହେଲେ ବି ଘର ପରିବାର ଥି ସଭେ ମିଲିମିଶିକିରି ଥିଲେ ଟିକେ ନା ଟିକେ ଯେନ୍ ଖୁରିକି ନାନି ବାଜସି କାଏଁ, ସେନ୍ତା ବାଜସି ନ, ହେଲେ ଏଇନ୍ତା ତମର ଲେଖେ ଯଦି ସଭେ ମିଲିମିଶିକିରି ରହିବେ, କଥାକେ ସମାଧାନ କରିଦେବେ, ହେଲେ ସବୁଟା ସୁରୁଖୁରୁରେ ଚାଲସି। ବେଲେ ଦାଦା, ଖାଲି ଇ ପିଠାପଣାର କଥା ହଉଥିମା କି ଚାଷବାସ ଆଡ଼େ ବି ଯିମା? ଯେ
0: ଯିମା ଗା, ହେଲେ ଆଜି କାହାର କଥାକେ ନେଇକିରି ଚଲମା
1: ଦାଦା? ଚାଲ ଚାଲ, ମୁଇଁ ଜଣେ ଭାଇଙ୍କର ସାଙ୍ଗେ କଥା ହେଇଛେ।
0: ହଇ ଗା ହଇ,
1: ତମେ ଶୁଣବ ହେଲେ ତ ଜାଣବ ନ ଯେ।
0: ନିହାତି ଜାଣିବେ ଗା, ଗାଁ ଘର ଆମର ଆଉ କାହାର କଥା କି ମୁଇଁ ଆଉ କାହାକେ ଚିହ୍ନି ନିଜେ ନି ଜାଣିବି ନି କାଏଁ।
1: ବୋଇଲେ ଚାଲ ସେ କାଣା କାଣା କହୁଛନ୍ ସେ ବିଷୟରେ ଶୁଣମା।
0: ହଇ
2: ତ ଆଜ୍ଞା ଜୁହାର।
3: ଆଜ୍ଞା ଜୁହାର,
2: ଆପଣଙ୍କର ପରିଚୟଟା ଦଉନ୍।
3: ମୋର ନାମ ହଉଛି ଲୁଇସ ଲାକରା, ଗ୍ରାମ ଥୋପାଗର୍ଣ୍ଣା।
2: ଆପଣଙ୍କର ଏଇ ଯେନ୍ ଧାନ ଚାଷଟା କେତେ ଦୂର ଗଲାନ?
3: ବର୍ତ୍ତମାନ ତ ଆମର ପଲ୍ହା ତିଆରି ହେଇଗଲା ବେଳେ ରୁଆ ଆରମ୍ଭ କରିଦେଇଛୁ, ଏଟା ନିହାସରେ ଏବେ

0: ଆଜ୍ଞା ଅନେକ ଭାଇ ବହିନ ମାନେ ବୁଣାବୁଣି କରିଛନ୍, ଆଉ କିଛି ଭାଇ ବହିନ ମାନେ ବୁଣାବୁଣି ବି ନିହା କରନ୍, ଆଉ କିଛି ଜଣ ପଲ୍ହା ପକେଇଛନ୍, ତ କିଛି ଜଣ ପଲ୍ହା ବି ନିହା ପକାନ୍ ବର୍ଷା ଦେଖିକରି। ତ ଏଥର ସବୁ ଜମିରେ ରୁଆ କରୁଛନ୍ କି କିଛି ବୁଣାବୁଣି ବି କରିଛନ୍?
1: ସବୁ ଜମିରେ ରୁଆ କରିବା, ଏ ବର୍ଷ ବୁଣାବୁଣି ନାଇଁ କରିବା।
0: ତ ଆଜ୍ଞା ଆପଣ ପଲ୍ହା ସବୁ ଉପଡ଼େଇ ଦେଲେନ କି?
1: ଉପାୟ କରି ଲଗାବାର ଆରମ୍ଭ କରିଦେଇଛୁ, ଅଛି ବହୁତ ବେଶୀ ଅଛି, କମଟା ହେଇଛି
0: ବୋଲେ ଅଧା ପଲ୍ହା ଉପଡ଼େଇକିନା ରୁଆ ଆରମ୍ଭ କରିଦେଲେ ନା, ଆଉ ଅଧା ପଲ୍ହା ଅଛି ନା ନାଇଁ? ତ ଏଇ ଯେନ୍ ରୁଆ କରୁଛନ୍, ସେଟା କେନ୍ ଧାନଟା?
1: ଏଇଟା ଆମର ବାହାରରେ ପ୍ରତୀକ୍ଷା ଧାନ ଧରୁଛୁ, ଆଉ ମାଲରେ 1156 ବୋଲି ଅଛି, ସେଇଟା କରୁଛୁ।
0: ହେଲେ ଏଇ ଯେନ୍ ଧାନଟା ହାଇବ୍ରିଡ଼ଟା କି ଦେଶୀଟା?
1: ହାଇବ୍ରିଡ଼ ନୁହେଁ, ଏଇଟା ହାଇଲ୍ଡିଂଟା, ଏଇଟା ଦେଶୀ ବି ନୁହେଁ କି ହାଇବ୍ରିଡ଼ ବି ନୁହେଁ, ଏଇଟା ହାଇଲ୍ଡିଂ କହନ୍ତି, ସେଇଟା ମାନେ ରିସର୍ଚ୍ଚ ହେଇଛି।
0: ତ ଏଇ ଯେନ୍ ଧାନଟା କେନ୍ ଆଣିଥିଲେ?
1: ଏଇ ଆମର ଲାମ୍ପରୁ ଆଣିଥିଲୁ।
0: ହେଲେ ଆପଣ ପ୍ରତିବର୍ଷ ଧାନଟା ଲାମ୍ପରୁ ଆଣିକିରି ରୁଆ କରିଥିସନ୍ କି ନିଜେ ବି ରଖିଥିସନ୍ ବିହନ?
1: ନିଜେ ବି ରଖୁଛୁ, ଆଉ ଅଧା ଆଣୁଛୁ, ଗୋଟେ ବର୍ଷ ଆଣିକରି ଗୋଟେ ବର୍ଷ ରଖୁଛୁ, ଆଉ ସେମିତି ରୋଟେସନ୍ ଚାଲିଛି, ବିହନ ଲାଗି ଅଧା ରଖୁଛୁ ଅଧା ଆଣୁଛୁ।
0: ତ ଆଜ୍ଞା ଆପଣ ଏଛନ୍ ଯେନ୍ ରୁଆ ରୁଇ କରୁଛନ୍, ସେଟା ମେସିନ୍ ସାହାଯ୍ୟରେ କରୁଛନ୍ କି ଲୋକ ଲଗେଇକିରି କରୁଛନ୍?
1: ଲୋକ ଲଗେଇକିରି କରୁଛୁ, ମେସିନ୍ ତ ନାହିଁ ଏରିଆରେ, ଆଉ ମେସିନ୍ ଯୋଗେ କରିନୁ।
0: କାଦୁଅଟା ଯେନ୍ କରିଲେ ସେଟା କେନ୍ତା କିରି କରିଲେ?
1: ସେଟା ଟ୍ରାକ୍ଟର ଦ୍ୱାରା ରୋଟାଭେଟରରେ କରିନୁ।
0: ହେଲେ ନିଜର ଅଛି କି କେନ୍ତା?
1: ହଁ ଆଜ୍ଞା, ଆମରଟା ଅଛି ନିଜର।
0: ହେଲେ ଯେତେବେଳେ ଆପଣ କାଦୁଅ କଲେ, କାଇଁ କାଇଁ ଖତ ସାର ସବୁ ସେଠି ଦେଇଥିଲେ କି କେନ୍ତା କରିଥିଲେ, ସେ ବିଷୟରେ ଟିକେ କହୁନ।
1: ଖତ ବୋଇଲେ ତ ଗୋବର ଖତ ଆଗୁ ଦିଆ ହେଇଛି ଖରା ମାସେ, ଆଉ ବର୍ତ୍ତମାନ ସେଇ ସାର ଦିଆ ହେଉଛି, ଗୋଟେ ବାୟୋ ସାର ବୋଲି ଅଛି ତାକୁ ଦେଉଛୁ, ଆଉ ଅଳ୍ପ ଅଳ୍ପ ଟିକେ DAP ସାର ଦେଉଛୁ।
0: ବୋଲେ ଆପଣ ରାସାୟନିକ ସାର କମ୍ ବ୍ୟବହାର କରୁଛନ୍, ଆଉ ଜୈବିକ ସାର ସବୁ ଅଧିକା ବ୍ୟବହାର କରୁଛନ୍?
1: ଆଜ୍ଞା।
0: ଆଉ ଏଛନ୍ ତ ଆମର ସରକାର ବି କହୁଛନ୍ ଯେ ସମସ୍ତେ ଜୈବିକ ଉପାୟଥି ଚାଷବାସ କର ବୋଲି। ବୋଲେ ଆଜ୍ଞା, ଏଇ ଯେନ୍ କାଦୁଅ କରିଲା ପରେ କେତେ ଦିନ ଅନ୍ତରେ ଏଟା ରୁଆ କରୁଛନ୍?
1: ଏବେ ତ ଜମିରେ ସାଙ୍ଗେ ସାଙ୍ଗେ କାଦୁଅ କରି ଲଗେଇ ଦଉଛୁ, ସାଙ୍ଗେ ସାଙ୍ଗେ ରୋଇ ଦଉଛୁ।
0: ହେଲେ ଆଜ୍ଞା, ଆପଣ ଧାଡ଼ି ପଦ୍ଧତିରେ ରୁଆ କରୁଛନ୍ କି ଯେନ୍ତା ସେନ୍ତା ରୋଇ ଦଉଛନ୍?
1: ଏବେ ଯାଏ ଧାଡ଼ି କରିନ, ଯେନ୍ତା ସେନ୍ତା ରୋଇ ଦଉଛୁ, ଆଉ ଅଛି ତାକୁ କେତେଟା କ୍ଷେତରେ ଧାଡ଼ି ରୁଆ କରିବା ଭାବିଛୁ।
0: ହେଲେ ଆପଣ ଏଇ ଯେନ୍ ରୁଆଟା ଆରମ୍ଭ କରିଛନ୍, କେତେ ଦିନ ହେଲାନ?
1: 12 ଦିନ ହେଇଗଲା ଆରମ୍ଭ କରିଦେଇଛୁ ସେଟା।
0: ତ ଆଜ୍ଞା, ଆମେ ଯଦି ଧାନଟା ବୁଣାବୁଣି କରମା, ହେଲେ ଆମର କାଣା ଅସୁବିଧା ହେଇଥିସି, ଆଉ ରୁଆ କରିଲେ ଆମକେ କାଣା ସୁବିଧା ମିଳିଥିସି, ସେ ବିଷୟରେ ଟିକେ କହୁନ।
1: ବୁଣା ଧାନରେ ବିହନଟା କେନ୍ତା ବାହାରେ ନି ଚଢ଼େଇ ଖାଇଯାଏ, ଆଉ ପୁଣି ସବୁ ପ୍ରକାର ନଷ୍ଟ ହୁଏ, ଆଉ ରୁଆ କଲେ ସବୁ ବରାବର ରୁଆ ହୋଇଯାଏ, ସେଥିପାଇଁ ରୁଆ ଧାନଟା ସବୁଠୁ ଭଲ। ବୁଣାଟା କେବେ ପାଣି ନ ମାଡ଼ିଲେ ସେଠି ବିଡ଼ା ପାଇଁ ବି ଅସୁବିଧା ହୋଇଯାଏ, ଆଉ ରୁଆରେ ତ ଥରେ ରହିଦେଲେ ସେଟା ଯେମିତି ସେମିତି କମ୍ ପାଣିରେ ବି ହେଇଯାଉଛି, ସେଥିପାଇଁ ରୁଆ ଧାନଟା ଭଲ। ରୁଆରେ ଥରକୁ ଖର୍ଚ୍ଚା ହୁଏ, କିନ୍ତୁ ଟିକେ ବୁଣା ଅପେକ୍ଷା ଅଧିକ ଲାଗେ, ଅମଲ ବି ଅଧିକ ହୁଏ, ଆଉ ବୁଣାରେ ଲଟା ପତ୍ର ବାଛିକି ଲାଗି ବି ତ ଲେବର ବି ତ ମିଳନ୍ତିନି, ସେଥିପାଇଁ ଏକଥରିଆ ହୋଇଯାଏ, ରପା କରିଦେଉ, ବୁଣିଦେଲେ ତ ସେଠି ଆଉ କେତେଟା କାମ ରହିଯାଏ, ଆଉ ଧାନ ବି ଅମଲଟା କମ୍ ହୋଇଯାଏ,
0: ସେଠି ଲଟା ବାଛିବାର ଲାଗି ଲୋକ ଖୋଜ କେତେ କଥା ନାଇଁ କାଏଁ? ଆଉ ଆଜିକାଲି ତ ସମସ୍ତେ କଳକାରଖାନାକେ ପଲଉଛନ୍ କାମ କରିବା ଲାଗି, ଲଟା ବାଛିକା ଯେ ଲୋକ ଖୋଜିଲେ ବି ନାଇଁ ମିଳିବାର। ତ ଆଜ୍ଞା, ଆପଣଙ୍କର ଜମିରେ ଆଉ କିଛି ପଲ୍ହା ରହିଯାଇଛେ, ହେଲେ ସେଟା କେନ୍ତା କରିବେ ବୋଲି ଭାବିଛନ୍?
1: ସେଇଟା ବି ଯାହା ଯେତେ ଦୂର ସୁବିଧା ହେବ କରିବା।
0: ବୋଲେ ଖରାଦିନେ ଆପଣ କାଣା କାଣା ସବୁ ଚାଷବାସ କରିଥିଲେ?
1: ଖରାଦିନ ବେଳେ ଏଠି ପନିପରିବା କରିଥିଲୁ, ଭେଣ୍ଡି, ବରବଟି, କ୍ଷୀରା, ଲାଉ, କଖାରୁ, ଏମିତି ସବୁ ଚାଷ କରିଥିଲୁ, ଏଟା ଏବେ ସରି ଆସିଲା।
0: ହେଲେ ଏଇ ଯେନ୍ କ୍ଷୀରା କହିଲେ ବା ଆମର ଏଇ ଯେନ୍ କାଙ୍କେଟଟା, ସେଟା ଚାଷ କରିବାର ଆଗରୁ ଆପଣ ଜମିକେ କେନ୍ତା କିରି ପ୍ରସ୍ତୁତି କଲେ, କାଣା କାଣା ସବୁ ଖତ ସାର ଦେଲେ, ଆଉ କେନ୍ତା କାଣା କାଣା କଲେ, ସେ ବିଷୟରେ ଟିକେ ବତାଉନ୍।
1: ଏଇଟା ପ୍ରଥମେ ଜମିକୁ ଭଲ କିନା ଜୋତା ଜୋତି କରି ସଫା କରିକି ସେନେ ମଣ୍ଡା କରିକିରି ଗୋବର ଖତଟା ଦେଇକିରି ସେଥିରେ ଟିକେ ସେଇ ବାୟୋ ସାରଟା ଦେଉଛୁ, ତାପରେ କୁଡ଼ା ଖୋସା ବେଳେ DAP ୟୁରିଆ ମିଶେଇକିରି ଦେଇଦେଉଛୁ, କାରଣ ଆମର ଜମି ତ ଖାଲି ବାୟୋ ସାରରେ ହେବନି, ଅଭ୍ୟାସ ପଡ଼ିଯାଇଛି ତାର, ସେଥିପାଇଁ ଟିକେ ଟିକେ ଦେଉଛୁ, ଆଉ କେବେ ସେଟା ହୋଇପାରେ ତ

0: ବେଲେ ଶୁକ୍ରୁ ଦାଦା
1: ହଇ ଗୁରୁବାରୀ
0: ଗୀତ ତ ଶୁଣିଲା ହେଲେ ଗୀତ ଶୁଣି ସାରୁ ସାରୁ ଆମକେ ସୂଚନା ମାନେ ଦେବାର ଥିଲା ଯେ ପହିଲା କିରି ଆମର ଇ ବଜାର ହାଟର ହାଲଚାଲ ବିଷୟରେ ଜଣେଇ ଦଉ।
1: ହଇ ହଇ
0: ବେଲେ ରାଉରକେଲା ଆଖର ପାଖର ବଜାର ହାଟ ମାନକେ ପନିପରିବାର ଦରଦାମ ସବୁ ଇ ଭଳିଆ ଥିଲା। ଆଲୁଟା କିଲୋ ପିଛା 16 ଟଙ୍କା, ପିଆଜ 25 30 ଟଙ୍କା, ଟମାଟର 30 40 ଟଙ୍କା, ବାଇଗନ 40 ଟଙ୍କା, ଭେଣ୍ଡି 40 ଟଙ୍କା, ବରବଟି 50 60 ଟଙ୍କା, ଲାଉ ଗୁଟାକେ 20 ଟଙ୍କା, ମାଖନ 30 ଟଙ୍କା, କରଲା 40 50 ଟଙ୍କା, ଫୁଲକୋବି 50 60 ଟଙ୍କା, ବନ୍ଧାକୋବି 20 30 ଟଙ୍କା, ଗାଜର 50 ଟଙ୍କା, ବିଟ 40 ଟଙ୍କା, ପୋଟଲ 40 50 ଟଙ୍କା, କୁନ୍ଦୁରୁ 40 ଟଙ୍କା, ସାରୁ 50 ଟଙ୍କା, କଞ୍ଚା କଦଳୀ 40 50 ଟଙ୍କା, ଅଦା

0: 160 ଟଙ୍କା ଆଉ ସେନ୍ତା ଲେସୁନଟା ରହିଥିଲା 200 ରୁ 240 ଟଙ୍କା ଲେଖା କିଲୋ।
1: ବଜାର ହାଟର କଥା ତ ଜାଣିଲା ବୋଲେ ଚାଲ ଇ ବେଲା ବେଲିନ ପାଏନ ପାଗର କଥା ବି କହି ରଖୁନ।
0: ଚାଲୁନ ଏଛେନ ଆମେ ଜାନମା ସୁନ୍ଦରଗଡ଼ ଜିଲ୍ଲାର ପାଏନପାଗ ବିଷୟରେ। ଆମର ସୁନ୍ଦରଗଡ଼ ଜିଲ୍ଲାର କିରେଇରୁ ଯେନ୍ ପାଏନପାଗ ସୂଚନାଟା ଆସି ପହଞ୍ଚିଛେ ସେ ସୂଚନା ଅନୁସାରେ ଆସ୍ବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ଇ ଭଳିଆ ରହିପାରେ। ଜିଲ୍ଲାର ପାଗଟା ପ୍ରାୟ ଜାଗାରେ ମେଘୁଆ ଦେଖାଯିବା ଇ ତାର ସାଙ୍ଗେ ସାଙ୍ଗେ 30 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛି। ତାର ସାଙ୍ଗେ ସାଙ୍ଗେ ଯେନ୍ ସର୍ବୋଚ୍ଚ ତାପମାତ୍ରାଟା ରହିବା ସେଟା 33 ଡିଗ୍ରୀ ସେଲସିୟସ ଆଉ ସର୍ବନିମ୍ନ ତାପମାତ୍ରାଟା 25 ଡିଗ୍ରୀ ସେଲସିୟସ ରହିପାରେ। ଇ ତାର ସାଙ୍ଗେ ସାଙ୍ଗେ ଯେନ୍ ସର୍ବୋଚ୍ଚ ଆର୍ଦ୍ରତାଟା ରହିବା ସେଟା ଶତକଡ଼ା 87% ଆଉ ସର୍ବନିମ୍ନ ଆର୍ଦ୍ରତାଟା ଶତକଡ଼ା 55% ରହିପାରେ। ତାର ସାଙ୍ଗେ ସାଙ୍ଗେ 252 ଡିଗ୍ରୀ ତଳ ପବନ ବହିପାରେ ଯେନ୍ଟାକି ଘଣ୍ଟା ପ୍ରତି 2 କିଲୋମିଟର ବେଗରେ ବହିବା ବୋଲି ଅନୁମାନ କରାଯାଉଛି। ବେଲେ ଦାଦା ପାଏନପାଗ ସୂଚନା ବି କହିଦେଲା ହେଲେ ଦେଖ ଦେଖ ବୈଠକି ସାରବାର ବି ସମିଆ ହେଇଗଲାନ
1: ହେଇଗଲା ବୋଲେ ଇନେ ଆମର ବୈଠକ ରଖମା ହେଲେ ଆକ୍ତୁରା ଯାଇକିରି ଆମର ଠିକନାକେ କହି ରଖ
0: ହଇ। ବେଲେ ଚାଷୀ ଭାଇ ବହିନ ମାନେ ଆପଣ ମାନକେ ଆମର କାର୍ଯ୍ୟକ୍ରମ କେନ୍ତା ଲାଗିଲା ଆଉ କେନ୍ କେନ୍ ବିଷୟ ଥି ଜାଣବା ଲାଗି ଶୁଣବା ଲାଗି ଚାହୁଁଛନ୍ ଆଉ ନିଜେ ବି କେନ୍ କେନ୍ ଉନ୍ନତିମୂଳକ କାମ ମାନେ ସବୁ କରୁଛନ୍ ସେ ସବୁ କଥା ମାନକେ ଚିଠି ମାଧ୍ୟମରେ ଜଣାବେ। ଆଉ ଚିଠି ଥି ଯେନ୍ତାକିରି ହେଲେ ନିଜର ମୋବାଇଲ ନମ୍ବରଟା ଲେଖିବେ ସେ ନମ୍ବରଟାକେ ପାଇକିରି ଆମେ ଆପଣ ମାନକେ ଆମର ବୈଠକିରେ ସାମିଲ କରବା ଲାଗି ଚେଷ୍ଟା କରମୁ। ବେଲେ ଆମକେ ଚିଠି ଲେଖବାର ଠିକ ନା ହେଲା
1: କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042।
0: ବେଲେ ଚାଷୀ ଭାଇ ବହିନ ମାନେ ଆଜିର ଲାଗି ଆପଣ ମାନଙ୍କର ଗୁରୁବାରୀ ବହିନ ଆଉ ଶୁକ୍ର ଦାଦା କେ ବିଦାୟ ଦେଉନ୍। ଜୁହାର।

ଦେଇଥିଲେ କ୍ଷେତ ଖବର କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିଲେ ବର୍ଷାଦିନିଆ ଧାନ ଓ କାକୁଡ଼ି ଚାଷ ସମ୍ପର୍କରେ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଥୋପାବେନା ଗ୍ରାମର ଚାଷୀ ଲୁଇସ୍ ଲାକ୍ରାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଉପସ୍ଥାପନାରେ ଥିଲେ ସୁନିତା ସିଂ ଏବଂ ରବୀନ୍ଦ୍ର କିଷାନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758 ନମ୍ବରଟି ଆଉଥରେ କହି ରଖୁଛି 7008248758

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣନ୍ତୁ ଆଲୋଚନା।
1: ଆସନ୍ତା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସମ୍ୟକ ସୂଚନା ଦେବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ମହାଶୟ। ପ୍ରଥମେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ, ନମସ୍କାର।
2: ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
1: ଆକାଶବାଣୀର ଶ୍ରୋତା ବନ୍ଧୁମାନଙ୍କୁ ଏଥରର ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ବିଶେଷ ପଦକ୍ଷେପ ନିଆଯାଇଛି, ନୀତି ନିର୍ଘଣ୍ଟ ଆଉ ଶୃଙ୍ଖଳିତ ଦର୍ଶନ, ରଥଟଣା, ସେ ସମସ୍ତ ସମ୍ପର୍କରେ ଆପଣ ଟିକେ ସମ୍ୟକ ସୂଚନା ଦିଅନ୍ତୁ।
2: ନିଶ୍ଚିତ ଭାବରେ, ପ୍ରଥମେ ଅଲ୍ ଇଣ୍ଡିଆ ରେଡିଓକୁ ଆମେ ଧନ୍ୟବାଦ ଜଣାଉଛୁ। ଆପଣଙ୍କ ଜରିଆରେ ଅଗଣିତ ଜଗନ୍ନାଥ ପ୍ରେମୀ, ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଖରେ ଆମର ସୂଚନା ଆମେ ପହଞ୍ଚାଇବା ପାଇଁ ଚାହିଁବୁ, ତେଣୁ ଏହି ସୁଯୋଗ ପାଇଁ ଆପଣଙ୍କୁ ଆଉଥରେ ଧନ୍ୟବାଦ। ଚଳିତ ବର୍ଷର ଘୋଷଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଅନେକ ଦିନ ହେଲା ଚାଲିଛି ଏବଂ ସମସ୍ତ ସେବାୟତ ନିଯୋଗ ଏବଂ ଅନ୍ୟାନ୍ୟ ସମସ୍ତ ଅଧିକାରୀ ସୁରକ୍ଷା ପାଇଁ ଆମର ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀ ଅଧିକାରୀ ଆମେ ସମସ୍ତେ ସେଥିରେ ଲାଗିଛୁ ଏବଂ ମହାପ୍ରଭୁଙ୍କ କୃପାରୁ ଯାହା ବି ନୀତି ନିର୍ଘଣ୍ଟ ହେବା କଥା, ବ୍ୟବସ୍ଥାବଳୀ ହେବା କଥା, ତାହା ଇତିମଧ୍ୟରେ ସରିଛି। ଆମେ ଛତିଶା ନିଯୋଗର ବୈଠକ କରି ସେହି ବୈଠକରେ ତାଙ୍କର ପରାମର୍ଶ ଅନୁଯାୟୀ ସେହି ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଅନୁମୋଦିତ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ରହିଛି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ, ତାହା ମଧ୍ୟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଏବଂ ସେଥିରେ ବି ଏହି ଯେଉଁ ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଗୃହୀତ ହୋଇଛି ଏବଂ ଏହା ପୂର୍ବରୁ ଏବେ ସ୍ନାନଯାତ୍ରା ମଧ୍ୟ ଠିକ୍ ହିସାବରେ ସମାପିତ ହୋଇସାରିଛି। ରଥଯାତ୍ରା ବାହୁଡ଼ା ଯାତ୍ରା ପାଇଁ ଯେଉଁ ନୀତି ନିର୍ଘଣ୍ଟ ହେବା କଥା ଏବଂ ବ୍ୟବସ୍ଥାବଳୀ ହେବା କଥା, ତାକୁ ସେଥିରେ ଆମେ ଛତିଶା ନିଯୋଗରେ ଅନୁମୋଦିତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମ୍ୟାନେଜିଂ କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ଅଛି ସେଇଠି ଗୃହୀତ କରିସାରିଛୁ ଏବଂ ସେହି ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଦେବନୀତିଗୁଡ଼ିକ ଚାଲିଛି ଏବଂ ଯାହା ବି ବ୍ୟବସ୍ଥାବଳୀ ହୋଇଛି ବିଭିନ୍ନ ସମୟରେ ଯେଉଁ ବିଭିନ୍ନ ନୀତିକାନ୍ତି ଏବେ ହେବ ରଥଯାତ୍ରା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ, ସବୁ ଯାହା ବ୍ୟବସ୍ଥାବଳୀକୁ ସମସ୍ତଙ୍କୁ ମାନିବା ପାଇଁ ଆମେ ସବୁ ନିଯୋଗମାନଙ୍କୁ ଆପଣଙ୍କ ଜରିଆରେ ନିବେଦନ କରୁଛୁ।
1: ତେବେ ରଥଯାତ୍ରା, ତାପରେ ବାହୁଡ଼ା ଯାତ୍ରା, ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ କ'ଣ ସବୁ ବିଶେଷ ବ୍ୟବସ୍ଥା କରାଯାଇଛି?
2: ଘୋଷଯାତ୍ରାର ପହଣ୍ଡି ନୀତି ହେଉଛି ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ ବିଭିନ୍ନ ସମୟରେ ଯେତେବେଳେ ପହଣ୍ଡି ହେଉଛି, ଯେମିତିକି ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ହୋଇସାରିଛି ଏବଂ ଏବେ ରଥଯାତ୍ରାରେ ଯେଉଁ ପହଣ୍ଡି ହେବ, ତାପରେ ଆଡ଼ପ ମଣ୍ଡପ ପହଣ୍ଡି ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ହେବ ଏବଂ ପରେ ନୀଳାଦ୍ରି ବିଜେରେ ଯେତେବେଳେ ପହଣ୍ଡି ହେବ, ସବୁଯାକ ପହଣ୍ଡି ପାଇଁ ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଆମର ବ୍ୟବସ୍ଥାବଳୀ କରାଯାଇଛି। ସମସ୍ତଙ୍କ ପରାମର୍ଶ କ୍ରମେ ସେହି ହିସାବରେ ବ୍ୟବସ୍ଥାବଳୀ କରାଯାଇଛି। ପହଣ୍ଡିରେ କେଉଁ ସେବକମାନେ ରହିବେ, କେଉଁ ଅଧିକୃତ ସେବକମାନେ ରହିବେ, ତା ଉପରେ ଆମେ ତାଲିକା ପ୍ରସ୍ତୁତ କରିଛୁ। ଇତିମଧ୍ୟରେ ସେବା ସମ୍ପୃକ୍ତ ନିଯୋଗମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ବିଶେଷ କରି ରଥଯାତ୍ରାରେ ଆପଣ ଜାଣିଛନ୍ତି ଦୈତାପତି ନିଯୋଗର ବିଶିଷ୍ଟ ଭୂମିକା ରହିଥାଏ, ତାଙ୍କ ସାଙ୍ଗରେ ବି ବିସ୍ତୃତ ଭାବରେ ଆମେ ଆଲୋଚନା କରିଛୁ ଏବଂ ସମସ୍ତ ପାଳିଆ ସେବକ ଏବଂ ସେବା ନିଯୋଗଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରିଛୁ। ପହଣ୍ଡି ନୀତି ଠିକ୍ ହିସାବରେ ହେବ ବୋଲି ଆମେ ମହାପ୍ରଭୁଙ୍କର ଅପେକ୍ଷା ଆଶା କରୁଛୁ ଏବଂ ଯେଉଁଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅଛି, ଆମର ଯାହା ନୀତି ନିର୍ଘଣ୍ଟ ହୋଇଛି ସେହି ହିସାବରେ ବିଭିନ୍ନ ନୀତି ସରିଲା ପରେ, ମଙ୍ଗଳାଳତୀ ଏବଂ ଅନ୍ୟାନ୍ୟ ନୀତି ମଙ୍ଗଳାର୍ପଣ ସରିଗଲା ପରେ ପହଣ୍ଡି ଆରମ୍ଭ 9:30 ବେଳକୁ ହେବ ବୋଲି ଆମେ ମହାପ୍ରଭୁଙ୍କ ଆଶୀର୍ବାଦକୁ କାମନା କରିବୁ ଏବଂ ପହଣ୍ଡି ପାଖାପାଖି 3 ଘଣ୍ଟା ଲାଗିଥାଏ। ପହଣ୍ଡି ଶେଷ ପାଖାପାଖି 12:30 ମଧ୍ୟାହ୍ନରେ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ମଦନ ମୋହନ ଏବଂ ଶ୍ରୀକୃଷ୍ଣଙ୍କ ବିଜେ ପରେ ଚିତାଲାଗି ଏବଂ ବେଶ ଶେଷ ହେଲା ପରେ ଗଜପତି ମହାରାଜଙ୍କ ଦ୍ୱାରା ଚେହେରା ପହଁରା କାର୍ଯ୍ୟକ୍ରମ ରହିଛି। ପାଖାପାଖି 2:30-3:30 ଭିତରେ ହେବ ଏବଂ ଚାରମାଳା, ଫିଟା, ଘୋଡ଼ା ଓ ସାରଥି ଲାଗିବା ପରେ ରଥଟଣା ଆରମ୍ଭ କାର୍ଯ୍ୟକ୍ରମ ପାଇଁ ଅପରାହ୍ନ 4:00 ନିର୍ଘଣ୍ଟ ରଖାଯାଇଛି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଯେଉଁ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସେହି ହିସାବରେ ହେବ ବୋଲି ଆମେ ଆଶା ଏବଂ ପ୍ରାର୍ଥନା କରୁଛୁ।
1: ଅନେକ ସମୟରେ ଦେଖାଯାଇଛି ପହଣ୍ଡି ସରିଲା, ରଥଟଣା ଆରମ୍ଭ ହେଲା, କିନ୍ତୁ ରଥ ଉପରେ ସଂଖ୍ୟାଧିକ ସେବାୟତଙ୍କର ଉପସ୍ଥିତି ବେଳେବେଳେ ଦର୍ଶନରେ ଅସୁବିଧା ସୃଷ୍ଟି କରେ ଭକ୍ତଙ୍କ ଗହଣରେ, ସେଥିପାଇଁ କ'ଣ ଏଥର ବ୍ୟବସ୍ଥା କରାଯାଇଛି?
2: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କେହି ନ ଆସନ୍ତୁ ସେଟା ଆମେ ସବୁବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାହିଁଛୁ ଏବଂ ଆପଣ ଗୋଟେ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟେ ସେନ୍ସିଟିଭ ପ୍ରଶ୍ନ କରିଛନ୍ତି। ଯେତେବେଳେ ବି ସୁନାବେଶ ହେଉ କିମ୍ବା ରଥଟଣା ବେଳକୁ ବି ହେଉ, ଯଦି କୌଣସି ସେବକ ମହାପ୍ରଭୁ ଶ୍ରୀଜୀଉମାନଙ୍କ ଆଗରେ ଠିଆ ହେଉଛନ୍ତି, ଭକ୍ତମାନେ ସେଥିରେ ନିରାଶ ହୁଅନ୍ତି ଏବଂ ସେହି କ୍ରମରେ ଆମେ ବ୍ୟବସ୍ଥା

0: ସ୍ପଷ୍ଟ ଭାବରେ ଉଲ୍ଲେଖ କରୁଛୁ ଏବଂ ଆମର ଯେତେବେଳେ ଆଲୋଚନା ହେଇଛି ଦୈତାପତି ନିଯୋଗ ଏବଂ ଅନ୍ୟାନ୍ୟ ନିଯୋଗ ସାଙ୍ଗରେ ଆମେ ତାଙ୍କୁ ବିନମ୍ର ନିବେଦନ କରୁଛୁ ଯେ କୌଣସି ହିସାବରେ ସେମାନେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଛିଡ଼ା ହେବେ ନାହିଁ ଏବଂ କୌଣସି ପ୍ରକାର ଅନ୍ତରାୟ ସୃଷ୍ଟି କରିବେ ନାହିଁ। ଆମେ ଆଶା କରିବା ସମସ୍ତେ ଆମର ଯେଉଁ ଏପିଲ ଆମେ କରିଛୁ ସେଥିରେ ସେମାନେ ସହମତି ରଖିବେ ଏବଂ ଯଦି କୌଣସି ପ୍ରକାର ବିଶୃଙ୍ଖଳା କେହି ବି କରନ୍ତି ଆମେ ବିଶୃଙ୍ଖଳକାରୀ ସେବକମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କୁ କହିଛୁ ଯେ ସେମିତି କିଛି ସିଚୁଏସନ୍ ନ ଆସୁ।
1: ଏ ପହଣ୍ଡି ସମୟରେ ଶ୍ରୀମନ୍ଦିର ମଧ୍ୟରେ ଦର୍ଶନ ପାଇଁ ଯଦି କିଛି ଶ୍ରଦ୍ଧାଳୁ ଚାହାନ୍ତି ଟିକେଟ୍ ବ୍ୟବସ୍ଥା ବା କୌଣସି ଦର୍ଶନ କରିବାର କିଛି ବ୍ୟବସ୍ଥା କରାଯାଇଛି କି ଏଥର ପ୍ରଶାସନ ତରଫରୁ?
0: ପ୍ରତିବର୍ଷ ଭଳି ପହଣ୍ଡି ପାଇଁ ଗୋଟେ ଟିକେଟ୍ କରାଯାଏ କିନ୍ତୁ ସେଟା ଲିମିଟେଡ୍ ଟିକେଟ୍ ଥାଏ। ଯେଉଁ ଭକ୍ତ କିମ୍ବା ଶ୍ରଦ୍ଧାଳୁ ସେଥିରେ ଭାଗ ନେବା ପାଇଁ ଚାହାନ୍ତି ତାଙ୍କ ପାଇଁ ବିକ୍ରିର ବ୍ୟବସ୍ଥା କରାଯାଏ କିନ୍ତୁ ଯେହେତୁ ସଂଖ୍ୟାଧିକ ଭକ୍ତ ଚାହିଁବେ ଯିବା ପାଇଁ ତେଣୁ ସେଟା ବହୁତ ଲିମିଟେଡ୍ ନମ୍ବର୍ସରେ ଥାଏ। ତେଣୁ ଯେଉଁମାନେ ଆସିବେ ନିଶ୍ଚିତ ଭାବରେ ସେମାନେ ମହାପ୍ରଭୁଙ୍କ କୃପା ଭିକ୍ଷା ଲାଭ କରିପାରିବେ କିନ୍ତୁ ଯଦି ବି କେହି ଆସିପାରୁନାହାନ୍ତି ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଏବଂ ସିଂହଦ୍ୱାର ଚକଡ଼ାରେ ଏବଂ ଅନ୍ୟାନ୍ୟ ଜାଗାରେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ତରଫରୁ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ହେବ ତା ଉପରେ ବ୍ୟବସ୍ଥା କରାଯାଇଛି। ତେଣୁ ଆମେ ସମସ୍ତଙ୍କୁ ଏପିଲ କରିବା ପାଇଁ ଚାହିଁବୁ ସମସ୍ତେ ଯାହା ବି ବ୍ୟବସ୍ଥାବଳୀ ରହିଛି ବା ପ୍ରଶାସନର ଯାହା କଟକଣା ବି ରହିଛି ତାକୁ ସମସ୍ତେ ମାନି ଚଳିବା କାରଣ ବହୁତ ଲୋକ ଆଜିକା ଦିନରେ ବାହାରୁ ଗାଡ଼ିରେ ଆସୁଛନ୍ତି ମୋଟରସାଇକେଲ କିମ୍ବା କାର୍ କିମ୍ବା ବସ୍ରେ ଆସୁଛନ୍ତି ତେଣୁ କିଛିଟା ଟ୍ରାଫିକ୍ କଟକଣା ବି ରହିବ। ଯାହା ବି କଟକଣା ବା ପୁଲିସ ପ୍ରଶାସନ ହେଉ କିମ୍ବା ପ୍ରଶାସନ ତରଫରୁ ଯାହା ବି କିଛି ଆକଟ ରହିବ ତାକୁ ସମସ୍ତେ ମାନିବା ଏବଂ ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା। ଯେତେବେଳେ ବି କୌଣସି ଆମର ଏତେ ବଡ଼ ଯାତ୍ରା ହେଉଛି ଆମେ ସହରର ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା ଏବଂ କୌଣସି ହିସାବରେ ସୁରକ୍ଷା ଦୃଷ୍ଟିକୋଣରୁ ଯାହା ବି ପରାମର୍ଶ ଦିଆଯାଉଛି ଯେମିତିକି ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଇ କହିବି ଯଦି କୌଣସି ଶ୍ରଦ୍ଧାଳୁ ଭକ୍ତ ଅଛନ୍ତି ରଥଯାତ୍ରାରେ ସାମିଲ ହେବା ପାଇଁ ସେତେବେଳେ ଆମେ ଗହଣା କିମ୍ବା ପଇସା ଠିକ୍ ହିସାବରେ ରଖିବା ତେଣୁ ଯଦ୍ୱାରା କି ଆମେ କୌଣସି ଅସାମାଜିକ ତତ୍ତ୍ୱକୁ ସେଥିରେ ସୁଯୋଗ ଦେବା ନାହିଁ ତା'ର ଫାଇଦା ନେବା। ତେଣୁ ଆପଣଙ୍କ ଜରିଆରେ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ ଯାହା ବି ସରକାରଙ୍କ ତରଫରୁ ବା ପ୍ରଶାସନ ତରଫରୁ ବା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥାବଳୀରେ ପରାମର୍ଶ ରହିଛି ସମସ୍ତେ ତାଙ୍କୁ ମହାପ୍ରଭୁଙ୍କର କୃପା ଭାବି ସମସ୍ତେ ମାନି ଚଳିବା ଏବଂ ଘୋଷଯାତ୍ରାର ସଫଳତା କାମନା କରିବା।
1: ସାର୍, ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦି ତାହା ଦେହରେ ବହୁତ ନବକଳେବର ହେଉଛି, କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
0: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ଆଡ଼ପ ମଣ୍ଡପରେ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଭକ୍ତ ଆସୁଛନ୍ତି, ତାଙ୍କର ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ପୁରା ସିଂହଦ୍ୱାର ସାମ୍ନାରୁ ଶ୍ରୀଗୁଣ୍ଡିଚା ମନ୍ଦିରର। ଏବଂ ଆପଣଙ୍କୁ ସୂଚନା ନିମନ୍ତେ କହିବି ଯେ ଚଳିତ ବର୍ଷ ଆମେ ଶ୍ରୀଗୁଣ୍ଡିଚା ମନ୍ଦିରର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି ତାର ନାକଚଣ ଦ୍ୱାର ହଉ, ସିଂହଦ୍ୱାର ହଉ, ସୂଚନା କେନ୍ଦ୍ର ହଉ, ଅଭ୍ୟର୍ଥନା କେନ୍ଦ୍ର ହଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି ଯେଉଁ ନୃସିଂହ ମନ୍ଦିର ପାଖରେ ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର ବାହ୍ୟ ପ୍ରାଚୀରର ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଯଶଶାଳାର ଯେଉଁ ଏନେକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ। ଗୁଣ୍ଡିଚା ମନ୍ଦିରର ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି। LED ସ୍କ୍ରିନ୍ରେ ଆମେ ବିଭିନ୍ନ ସୂଚନା ଦେବା ପାଇଁ କରିଛୁ, ତେଣୁ ଆମେ ଚାହିଁବୁ ସମସ୍ତେ ସେଥିରେ ନିଶ୍ଚିତ ଭାବରେ ଭଲ ଅନୁଭୂତି ନେଇପାରିବେ। ଏବଂ ବାହୁଡ଼ା ଯାତ୍ରା ତା ପୂର୍ବ ଦିନ ଅର୍ଥାତ୍ ନବମୀ ଦିନ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ ଏବଂ ସନ୍ଧ୍ୟା ଦର୍ଶନ ପାଇଁ ଆମର ଯେହେତୁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରନ୍ତି ସେହିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଆମେ ତାକୁ କଟକଣା ଲଗାଇଥାଉ କାରଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଆମର ନୀତିକାନ୍ତି ଥାଏ ଏବଂ ସେହି ନୀତିକାନ୍ତିକୁ ଠିକ୍ ହିସାବରେ କରିବା ପାଇଁ ଯଦ୍ୱାରା କି ପରବର୍ତ୍ତୀ ଦିନର ବାହୁଡ଼ା ଯାତ୍ରା ଠିକ୍ ହିସାବରେ ସମାପିତ ହେବ। ଯାହା ବି ସୂଚନା ଥିବ ଆମେ ଆପଣମାନଙ୍କ ଜରିଆରେ ଗଣମାଧ୍ୟମ ଜରିଆରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଖରେ ସେହି ସୂଚନା ଦେବୁ କାରଣ ବାହୁଡ଼ା ଯାତ୍ରା ପରଦିନ ସୁନାବେଶ ବା ବଡ଼ଚଢ଼ାଉ ବେଶ ଶ୍ରୀଜୀଉମାନଙ୍କର ହେବ, ଶ୍ରୀହରିଶୟନ ନୀତି ହେବ, ତା ପାଇଁ ଆମକୁ ଆଗତୁରା ନିର୍ଦ୍ଦିଷ୍ଟ ଭାବରେ ବ୍ୟବସ୍ଥା କରିବାକୁ ହୁଏ ଯଦ୍ୱାରା କି ଭକ୍ତମାନେ ଖୁବ୍ ସୁନ୍ଦର ଭାବରେ ସୁନାବେଶ ଦର୍ଶନ କରିପାରିବେ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଯୋଗାଇବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ, ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି। ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି। ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ। ଏବଂ ଚଳିତ ବର୍ଷ ଶରଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ଏବେ ଗୋଟେ ସମସ୍ୟା ହୁଏ, ରଥଯାତ୍ରା ସମୟରେ ଆଡ଼ପ ମଣ୍ଡପରେ ମହାପ୍ରସାଦ ସେବନ ପାଇଁ ଆସିଥାନ୍ତି, ଟିକିଏ ତାର ଦର ଗୁଡ଼ିକ ଆକାଶ ଛୁଆଁ ହେଇଯାଏ, ତେଣୁ ଭକ୍ତମାନେ ପାଇବାରୁ ରହିତ ହୁଅନ୍ତି, ଯେ ସେଥିପାଇଁ କିଛି ବ୍ୟବସ୍ଥା କରାଯାଇଛି କି?
0: ଆଡ଼ପ ମଣ୍ଡପରେ ଜନ୍ମବେଦୀରେ ବହୁତ ଲୋକଙ୍କର ଆକାଂକ୍ଷା ଥାଏ ଏବଂ ଆଶା ଥାଏ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଆନନ୍ଦ ବଜାରରେ ଯାଇକି ମହାପ୍ରସାଦ ସେବନ କରିବା ପାଇଁ, ଏବଂ ଆମେ ସମ୍ପୃକ୍ତ ସ୍ୱର ମହାସ୍ୱର ନିଯିବ ଏବଂ ଅନ୍ୟାନ୍ୟ ସେବକମାନଙ୍କୁ ଅନୁରୋଧ କରିଛୁ ବ୍ୟବସ୍ଥିତ ଢଙ୍ଗରେ ତାକୁ ବିକ୍ରିବଟା କରିବା ପାଇଁ ଏବଂ କୌଣସି ହିସାବରେ କୌଣସି ଶ୍ରଦ୍ଧାଳୁ ବା ଭକ୍ତଙ୍କୁ ଯେମିତି ଅସୁବିଧାରେ ନ ପଡ଼ନ୍ତି ତା ଉପରେ ଦୃଷ୍ଟି ଦେବା ପାଇଁ।
1: ପରବର୍ତ୍ତୀ ପର୍ଯ୍ୟାୟରେ ସୁନାବେଶ, ଅଧରପଣା ନୀତି ଏବଂ ନୀଳାଦ୍ରି ବିଜେ, ଏସବୁକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ନିଯୋଗ ଆଉ ସେବକଗଣଙ୍କର କିଭଳି ସହାୟତା ଆପଣ ଲୋଡ଼ୁଛନ୍ତି?
0: ସମସ୍ତ ନୀତିକାନ୍ତି ବା ଦେବନୀତି ଯାହା ବି ଅଛି ଆପଣ ଯେମିତି କହିଲେ ବାହୁଡ଼ା ପରେ ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଇତ୍ୟାଦି ସହିତ ଅନ୍ୟାନ୍ୟ ଯେତେ ବି ଦେବନୀତି ଅଛି ସବୁଯାକ ଶୃଙ୍ଖଳିତ ଭାବରେ ଏବଂ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଆମେ ଆମ ସ୍ତରରେ ଆମର ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ପ୍ରଶାସକ ମହୋଦୟଗଣ ଏବଂ ଜିଲ୍ଲାପାଳ ଆମର ଉପମୁଖ୍ୟ ପ୍ରଶାସକଙ୍କ ସ୍ତରରେ ଆମେ ସେବକ ନିଯୋଗମାନଙ୍କ ସହିତ ଇତିମଧ୍ୟରେ ଆଲୋଚନା କରିସାରିଛୁ ଏବଂ ଯେତେ ବି ପାଳିଆ ସେବକ ଅଛନ୍ତି, ସେବକ ନିଯୋଗ ଅଛନ୍ତି ସେମାନଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରୁଛୁ ଏବଂ ଆମେ ଆଶା କରିବୁ ବିଗତ ବର୍ଷ ଭଳି ସେମାନେ ତାଙ୍କର ସହଯୋଗର ହାତ ବଢ଼େଇବେ ଏବଂ ଯେତେ ବି ଦେବନୀତି ଅଛି ଠିକ୍ ହିସାବରେ ସମାପିତ ହେବ।
1: ସମସ୍ତ ଭକ୍ତଗଣଙ୍କର ଏବଂ ଯେଉଁମାନେ ସବୁ ପୁରୀ ଆସିବେ ସେ ସମସ୍ତଙ୍କୁ ଆପଣ କ'ଣ ଶେଷ ବାର୍ତ୍ତା ଦେବେ ଏବଂ ଜଗନ୍ନାଥଙ୍କର କିପରି ଆଶିଷ ଭିକ୍ଷା କରିବେ?
0: ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ସମାପିତ ହୋଇଥାଏ ଏବଂ ଆମେ ବି ମହାପ୍ରଭୁଙ୍କର କୃପା ଭିକ୍ଷା ଆମେ କରୁଛୁ ଯେ ଚଳିତ ବର୍ଷର ଘୋଷଯାତ୍ରା ସୁଚାରୁ ରୂପେ ସମ୍ପାଦନ ହେଉ। ସମସ୍ତ ଅଗଣିତ ଶ୍ରୋତାମାନଙ୍କୁ ଆମେ ଆପଣଙ୍କ ଜରିଆରେ ଆମେ ତାଙ୍କର ମଙ୍ଗଳ କାମନା କରୁଛୁ ଏବଂ ମହାପ୍ରଭୁ ସମସ୍ତଙ୍କୁ ସହାୟ ହୁଅନ୍ତୁ ଏବଂ ଚଳିତ ବର୍ଷର ଘୋଷଯାତ୍ରା ଠିକ୍ ହିସାବରେ ସମାପିତ ହେଉ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
1: ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣୁଥିଲେ ଆଲୋଚନା। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା, ଏହାକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ FM ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ। ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।

0: वर्क फ्रॉम होम हाई सैलरी मात्र गुटी लिख रही
1: अरे
2: अजा लिंक क्लिक करंतु नाही आरबीआई कहे
3: सचेतन हुंतु सतर्क हुंतु
4: ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ପରବର୍ତ୍ତୀ ଗୀତ ଶୁଣିବା ଆନ୍ଧି ଚଳଚ୍ଚିତ୍ରରୁ ଗୀତରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର ରଚନା ଗୁଲଜାର ସଙ୍ଗୀତ ଆର୍ ଡି ବର୍ମନ୍।

ଗୀତ ଶୁଣିବା ହିରୋ ଚଳଚ୍ଚିତ୍ରରୁ। ଗୀତରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମନୋରୁ ଦାସ। ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସେହି ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏଥର ଶୁଣିବା ଲଭ୍ ଷ୍ଟୋରି ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଅମିତ କୁମାର। ରଚନା ଅନନ୍ତ ବକ୍ସି, ସଙ୍ଗୀତ ଆର୍ ଡି ବର୍ମନ।

ଏକ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଅଥର କହୁଛି 7008248758। ଶ୍ରୋତାମାନେ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ମୁକଦ୍ଦର କା ସିକନ୍ଦର ଚଳଚ୍ଚିତ୍ରରୁ। ଗୀତରେ ଗାଇଛନ୍ତି ଲତା ମଙ୍ଗେସ୍କର।

ନମସ୍କାର ଶ୍ରୋତାବନ୍ଧୁ, ଆକାଶବାଣୀ ରାଉରକେଲାର ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତା ବନ୍ଧୁ କହିଲେ, ଆମ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ କେଉଁଟି ଟିକେ ଚିନ୍ତା କରି କୁହନ୍ତୁ ନା। ହଁ, ଆପଣ ଠିକ୍ ଭାବିଛନ୍ତି। ଆମ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ଆମ ରୋଷେଇ ଘର ବା ପାକଶାଳା, ନୁହେଁ କି? ହଁ ଶ୍ରୋତା ବନ୍ଧୁ, କାରଣ ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ପଦାର୍ଥ ହିଁ ଆମକୁ ଶକ୍ତି ଯୋଗାଇଥାଏ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। କହିବାକୁ ଗଲେ ଏହା ସ୍ୱାସ୍ଥ୍ୟ ଏବଂ ଶକ୍ତିର ଉତ୍ସ। ଆମ ଶରୀରକୁ ସୁସ୍ଥ ରଖିବା ଏବଂ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଶକ୍ତି ରୋଷେଇ ଘରେ ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟରୁ ହିଁ ମିଳିଥାଏ, ନୁହେଁ କି? ହଁ ଶ୍ରୋତା ବନ୍ଧୁ, ତା ସହିତ ରୋଷେଇ ଘରେ ଥିବା ମସଲା ଯେପରିକି ହଳଦୀ, ଅଦା, ରସୁଣ, ଗୋଲମରିଚ କିମ୍ବା ଜିରା ଆଦି ଅନେକ ଛୋଟ ବଡ଼ ରୋଗରୁ ମଧ୍ୟ ରକ୍ଷା କରିବା ପାଇଁ ଚିକିତ୍ସା ଭାବେ କାମ କରିଥାଏ। ତେଣୁ ରୋଷେଇ ଘର ମଧ୍ୟ ଆମର ପ୍ରଥମ ଔଷଧାଳୟ କହିଲେ ଭୁଲ ହେବ ନାହିଁ ଶ୍ରୋତା ବନ୍ଧୁ, ନୁହେଁ କି? ହଁ, ତେଣୁ ଏହାକୁ ଆମେ ସବୁଠାରୁ ଗୁରୁତ୍ୱ ଦେଇଥାଉ। ମାତ୍ର ଶ୍ରୋତା ବନ୍ଧୁ, ଅନ୍ୟ ଦୃଷ୍ଟିରେ ଦେଖିବାକୁ ଗଲେ ରୋଷେଇ ଘର କେବଳ ଏକ ପେଟ ପୂରାଇବାର ସ୍ଥାନ ନୁହେଁ, ବରଂ ଏହା ବିଜ୍ଞାନର ଏକ ଚଳଚଞ୍ଚଳ ପ୍ରୟୋଗଶାଳା। କାରଣ ଆମେ ପ୍ରତିଦିନ ରୋଷେଇ କରିବା ସମୟରେ ଅଜାଣତରେ ପଦାର୍ଥ ବିଜ୍ଞାନ, ଜୀବବିଜ୍ଞାନ ଓ ରସାୟନ ବିଜ୍ଞାନର ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। ହଁ ଶ୍ରୋତା ବନ୍ଧୁ, ଖାଦ୍ୟ ପ୍ରସ୍ତୁତିର ପ୍ରତିଟି ପାହାଚରେ ଅନେକ ବିଜ୍ଞାନ ମଧ୍ୟ ଲୁଚି ରହିଛି। ଏହି ପ୍ରକ୍ରିୟାକୁ ବୁଝିପାରିଲେ ଆମେ ଖାଦ୍ୟର ଗୁଣବତ୍ତା ଓ କମ୍ ସମୟରେ ସ୍ୱାସ୍ଥ୍ୟକର ଉପାୟରେ ଖାଦ୍ୟ ପ୍ରସ୍ତୁତି କରିପାରିବା ଓ ରୋଷେଇର ଶୈଳୀକୁ ମଧ୍ୟ ଆହୁରି ଉନ୍ନତ କରିପାରିବା। କ'ଣ ଠିକ୍ କହିଲି ତ? ତେବେ ଶ୍ରୋତା ବନ୍ଧୁ, ଆଜିର ମୋ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମରେ ମଧ୍ୟ ରୋଷେଇ ଘରେ ଲୁଚି ରହିଥିବା ରସାୟନ ବିଜ୍ଞାନ ସମ୍ପର୍କରେ ଆମର ଆଲୋଚନା ରହିଛି। ତେବେ ଶ୍ରୋତାବନ୍ଧୁ, ଆଉ ଡେରି ନକରି ଆସନ୍ତୁ ଜାଣିବା ରୋଷେଇ ଘରେ କେଉଁ ସବୁ ରସାୟନ ବିଜ୍ଞାନ ଲୁଚି ରହିଛି ଏବଂ ଏହି ବିଜ୍ଞାନ ଆମକୁ କିପରି ଖାଦ୍ୟ ପ୍ରସ୍ତୁତି କରିବାରେ ସାହାଯ୍ୟ କରିଥାଏ, ସେ ଉପରେ ଆଜି ଆମେ ଆସନ୍ତୁ ଆଲୋଚନା କରିବା ଆଜିର ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମର ଅତିଥି, ଯେ କି ରାଉରକେଲା NIT ର କେମିଷ୍ଟ୍ରି ପ୍ରଫେସର ଶ୍ରୀ ହରେକୃଷ୍ଣ ସାହୁଙ୍କ ସହିତ।

0: ସାର୍ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଆକାଶବାଣୀର ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ମୋର ନମସ୍କାର।
0: ଆଜ୍ଞା। ତେବେ ସାର୍, ମୁଖ୍ୟତଃ ଆମର ପ୍ରତ୍ୟେକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ବିଷୟବସ୍ତୁ ଉପରେ ଆମେ ଆଲୋଚନା କରିଥାଉ ଏବଂ ଆଜିର ଆମ କାର୍ଯ୍ୟକ୍ରମରେ ମଧ୍ୟ ସେହିଭଳି ଏକ ବିଶେଷ ବିଷୟବସ୍ତୁ ଉପରେ ଆମ ଆଲୋଚନା ରହିଛି। ଯେପରିକି ସମସ୍ତେ ସାଧାରଣତଃ ଭାବେ ଆମେ ଭାବୁ ଯେ ବିଜ୍ଞାନ କେବଳ ବଡ଼ ବଡ଼ ଗବେଷଣାଗାର କିମ୍ବା ଲ୍ୟାବ୍ ଭିତରେ ସୀମିତ ଥାଏ, କିନ୍ତୁ ଯଦି ଦେଖାଯାଏ ଆମର ରୋଷେଇ ଘର ମଧ୍ୟ ହେଉଛି ଗୋଟେ ବିଜ୍ଞାନଗାର, ଯେଉଁଠିକି ମାନେ ବିଜ୍ଞାନର ପ୍ରଥମ ପ୍ରୟୋଗଶାଳା କହିଲେ ଭୁଲ ହେବ ନାହିଁ। ସକାଳର ଚା ପ୍ରସ୍ତୁତି ଠାରୁ ଆରମ୍ଭ କରି ରାତିରେ ରୁଟି ସେକିବା ପର୍ଯ୍ୟନ୍ତ ରୋଷେଇ ଘରର ପ୍ରତିଟି କାର୍ଯ୍ୟରେ ବିଜ୍ଞାନର ଗଭୀର ସମ୍ପର୍କ ରହିଛି ରୋଷେଇ ଘର ସହିତ। ତେବେ ସାର୍, ଆଜିର ଆମ ବିଷୟବସ୍ତୁ ଯେମିତି ରହିଛି କି ରୋଷେଇ ଘରେ ଲୁଚି ରହିଥିବା ରସାୟନ ବିଜ୍ଞାନ, ସାର୍ ପ୍ରଥମେ ଆପଣ କୁହନ୍ତୁ ଯେ ରୋଷେଇ ଘରର ଦୈନନ୍ଦିନ କାର୍ଯ୍ୟକଳାପକୁ ରସାୟନ ବିଜ୍ଞାନର ଏକ ଜୀବନ୍ତ ପରୀକ୍ଷାଗାର ଭାବେ କିପରି ବ୍ୟାଖ୍ୟା।

0: ଯାଇପାରେ।
1: ମୋଟାମୋଟି ଭାବରେ ତ ଆପଣ ସବୁକିଛି କହିଲେ, କିନ୍ତୁ ମୁଁ ତାକୁ ଆଉ ଟିକେ ବର୍ଣ୍ଣନା କରି କହିବି ଯେ ପ୍ରତିଦିନ ଘଟୁଥିବା ଆମର ରନ୍ଧନ ପ୍ରକ୍ରିୟାରେ ମୋଟାମୋଟି ଭାବରେ ଆପଣଙ୍କର ରାସାୟନିକ ଓ ଭୌତିକ ପରିବର୍ତ୍ତନ ହୋଇଥାଏ। ଆମେ ଯଦି ତାର ଯଦି କିଛିଟା ଉଦାହରଣ ନେବା, ଯେମିତିକି ଖାଦ୍ୟକୁ ସିଝାଇବା, କିମ୍ବା କୌଣସି ପନିପରିବା ଭାଜିବା, ତାକୁ ଫୁଟାଇବା, କିମ୍ବା ଫର୍ମେଣ୍ଟେସନ ଯୋଉଟାକି ଆମେ ଓଡ଼ିଆରେ ତାକୁ କହୁ ଗାଞ୍ଜନ ପ୍ରଥା, ତ ସେ ସବୁ ଜିନିଷରେ ଆପଣଙ୍କର ରାସାୟନିକ ପରିବର୍ତ୍ତନ ହୋଇଥାଏ। ତ ରାସାୟନିକ ପରିବର୍ତ୍ତନ କେମିତି ହୁଏ ଆମେ ଯଦି ଦେଖିବା, ତାହେଲେ ପ୍ରୋଟିନ୍ର ପରିବର୍ତ୍ତନ, ଯେମିତିକି ପ୍ରୋଟିନ୍ର ବିକୃତିକରଣ, ଏବଂ ଶ୍ୱେତସାର ଯୋଉଟାକି ଆମେ କହନ୍ତି କାର୍ବୋହାଇଡ୍ରେଟ, ତାର ଜେଲାଟିନୀକରଣ, ଏବଂ ଚର୍ବି ଫ୍ୟାଟ ଯୋଉଟା ଆମେ କହନ୍ତି ଫ୍ୟାଟର ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏସବୁ ସହିତ ଆପଣଙ୍କର ଏନ୍ଜାଇମ୍ର ନିୟନ୍ତ୍ରଣ ପ୍ରକ୍ରିୟା ମଧ୍ୟ ଘଟିଥାଏ। ଏସବୁ ଆପଣଙ୍କର ରନ୍ଧନ ପ୍ରକ୍ରିୟାରେ ହିଁ ହୋଇଥାଏ। ତେଣୁ ଆମେ ରୋଷେଇ ଘରକୁ ଏକ ରସାୟନ ବିଜ୍ଞାନଗାର ମଧ୍ୟ ଆମେ କହିପାରିବା।
0: ଆଜ୍ଞା ସାର୍, ଠିକ କଥା କହିଲେ। ତେବେ ଖାଦ୍ୟ ପ୍ରସ୍ତୁତି ସମୟରେ ଘଟୁଥିବା ରାସାୟନିକ ପରିବର୍ତ୍ତନ ଆମର ପୋଷଣ ଓ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇ ପାରେ ବୋଲି ଆପଣ କହିବେ?
1: ଦେଖନ୍ତୁ, ଆମେ ଯଦି ଖାଦ୍ୟ ପ୍ରସ୍ତୁତି ନ କରି କୌଣସି ଜିନିଷ ଆମେ ଖାଇବା ପାଇଁ ଚେଷ୍ଟା କରିବା, ଏବଂ ଖାଦ୍ୟ ପ୍ରସ୍ତୁତି କରିସାରିଲା ପରେ ତାକୁ ଖାଇବା ପାଇଁ ଆମେ ଚେଷ୍ଟା କରିବା, ତାହେଲେ ସେଥିରେ ଆମର ଡାଇଜେସନର ଡିଫରେନ୍ସ ଆସେ, ଯୋଉଟାକି ଆମେ କହିପାରିବା ଯେ ସହଜ ପାଚ୍ୟ ହୋଇଥାଏ। ତେଣୁକରି ରନ୍ଧନ ପ୍ରକ୍ରିୟା ସବୁବେଳେ ଅଧିକ ସହଜ ପାଚ୍ୟ କରିଥାଏ। ତାହା ସହିତ ଆପଣଙ୍କର ଶ୍ୱେତସାର ଯୋଉଟା କାର୍ବୋହାଇଡ୍ରେଟ, ତାହା ଜଳ ଶୋଷଣ କରି ମଧ୍ୟ ହଜମ ପ୍ରକ୍ରିୟାକୁ ସେ ତ୍ୱରାନ୍ୱିତ କରିଥାଏ ଏବଂ ତାକୁ ସହଜ ମଧ୍ୟ କରିଥାଏ। ଏହି ଦୁଇଟି ପ୍ରକ୍ରିୟା ସହିତ ଆପଣଙ୍କର ବହୁତ ସାରା କ୍ଷତିକାରକ ଅଣୁଜୀବ ମଧ୍ୟ ଧ୍ୱଂସ ପାଇଥାନ୍ତି ରନ୍ଧନ ପ୍ରକ୍ରିୟାରେ। ଏହା ସହିତ ଆପଣଙ୍କର ଡାଲି କିମ୍ବା ଶସ୍ୟରେ ଥିବା କେତେକ ପ୍ରତିପୋଷକ, କିମ୍ବା ଯେମିତିକି ଆମେ କହିପାରିବା ଆଣ୍ଟି ନ୍ୟୁଟ୍ରିସନାଲ ଫ୍ୟାକ୍ଟର୍ସ ମଧ୍ୟ କମିଯାଏ। କିନ୍ତୁ ଯେମିତିକି ସବୁ ଜିନିଷର କୌଣସି ଗୋଟେ ଲିମିଟ୍ ଥାଏ, ତେଣୁକରି ଆମେ ଅତ୍ୟଧିକ ଯଦି ତାପମାତ୍ରା ବଢ଼ାଇବା ରନ୍ଧନ ପ୍ରକ୍ରିୟା ସମୟରେ, ଦେନ୍ ଆପଣଙ୍କର ଭିଟାମିନ୍ ସି ବି ଗୋଷ୍ଠୀର ବହୁତ ସାରା ଭିଟାମିନ୍ ନଷ୍ଟ ହୋଇଯାଇଥାଏ।
0: ଆଜ୍ଞା, ଠିକ କଥା କହିଲେ। ଅଧିକ ରାନ୍ଧିବା ଦ୍ୱାରା କିମ୍ବା ସିଝେଇବା ଦ୍ୱାରା ତାର ଭିଟାମିନ୍ସ ନଷ୍ଟ ହୋଇଯାଇଥାଏ, ଯାହାଦ୍ୱାରା ଶରୀର ମଧ୍ୟ ସେ ଅନୁସାରେ ଭିଟାମିନ୍ସ ପାଇପାରିନଥାଏ। ତେବେ ସାର୍, ଏବେ ଆପଣ କହିବେ କି ଆମର ଯେଉଁ ପାରମ୍ପରିକ ଓଡ଼ିଆ ରୋଷେଇ ପଦ୍ଧତିରେ କେଉଁ କେଉଁ ବୈଜ୍ଞାନିକ ଓ ରାସାୟନିକ ନୀତିର ପ୍ରୟୋଗ ଦେଖିବାକୁ ମିଳିଥାଏ?
1: ପାରମ୍ପରିକ ଓଡ଼ିଆ ରୋଷେଇ ପ୍ରଥମରେ ଆସିବ ପଖାଳ ଭାତ, ଦହି ଆମେ କେମିତି ତିଆରି କରୁଛନ୍ତି, ଏ ଦୁଇଟାରେ ଯଦି ଆମେ ଏକ୍ସାମ୍ପଲ ନବା, ସେଥିରେ ଆପଣଙ୍କର ରସାୟନ ବିଜ୍ଞାନର ପ୍ରତିବିମ୍ବଟା ଦେଖାଯାଏ। କେମିତି ନା, ପଖାଳ ପ୍ରସ୍ତୁତିରେ ଆପଣ ଗାଞ୍ଜନ ପ୍ରକ୍ରିୟା ଦ୍ୱାରା ତାର ଉପକାରୀ ଜୀବାଣୁର ବୃଦ୍ଧି ହୋଇଥାଏ। ଆପଣ ଫର୍ମେଣ୍ଟେସନ ଯୋଉ କହନ୍ତି, ଫର୍ମେଣ୍ଟେସନ ପ୍ରୋସେସରେ ତାର ଯେତେ ୟୁଜ୍ଫୁଲ କିମ୍ବା ବେନିଫିସିଆଲ ବ୍ୟାକ୍ଟେରିଆ ତାର ବୃଦ୍ଧି ହୋଇଥାଏ। ସେମିତି ଦହି ପ୍ରସ୍ତୁତି ସମୟରେ ମଧ୍ୟ ଆପଣଙ୍କର ଯୋଉ ଲାକ୍ଟିକ ଏସିଡ୍ ର ଏନ୍ଜାଇମ୍ ସେ ଦୁଧକୁ ଦହିରେ ପରିଣତ କରିଥାଏ, ତେଣୁକରି ଏହା ମଧ୍ୟ ଏକ ରାସାୟନିକ ପ୍ରକ୍ରିୟା ହୋଇଥାଏ। ଏମାନଙ୍କ ସହିତ ଯେମିତିକି ଆପଣଙ୍କର ହଳଦୀ ଆପଣ ୟୁଜ୍ କରନ୍ତି, ଆମେ ଜାଣିଛନ୍ତି ହଳଦୀ, କିନ୍ତୁ ତାର ଗୋଟେ କେମିକାଲ କମ୍ପାଉଣ୍ଡ ଅଛି ଯୋଉଟା କୁକୁରମିନ୍। ସୋରିଷରେ ଥିବା ସେମିତି ସୁଗନ୍ଧିତ ଯୌଗିକ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ବୃଦ୍ଧି କରିଥାଏ। ତେଣୁକରି ଆମେ ଜାଣିଛନ୍ତି ଯେ ହଳଦୀ ବହୁତ ସ୍ୱାସ୍ଥ୍ୟ ପାଇଁ ଉପକାରୀ, କିନ୍ତୁ ଆମେ ଯଦି କେମିକାଲ କମ୍ପାଉଣ୍ଡକୁ ଯିବା, କିମ୍ବା କୌଣସି ପର୍ଟିକୁଲାର କେମିକାଲ ଯୋଉଟାକି ହେଲ୍ଥକୁ ସୁରକ୍ଷିତ ରଖିଥାଏ, ସେ ହେଉଛି କୁକୁରମିନ୍।
0: ଆଜ୍ଞା, ଠିକ କଥା କହିଲେ ସାର୍। ଯେମିତି ହଳଦୀଟା ଆମର ସ୍ୱାସ୍ଥ୍ୟ ପାଇଁ ଏବଂ ଖାଦ୍ୟ ପାଇଁ ଗୋଟେ ବହୁତ ଭଲ ମସଲାଟିଏ। ତେବେ ସାର୍, ଆଉ ଗୋଟେ କଥା ଆମେ ଜାଣିବାକୁ ଚାହିଁବୁ, ଯେମିତିକି ମସଲା ଓ ଔଷଧୀୟ ଉଦ୍ଭିଦରେ ଥିବା ଜୈବ ସକ୍ରିୟ ରାସାୟନ ଯୌଗିକ ଗୁଡ଼ିକ ମାନବ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ?
1: ଆମକୁ ପ୍ରଥମେ ଦେଖିବାକୁ ପଡ଼ିବ ମସଲା ମାନେ ଆମେ କଣ ବୁଝନ୍ତି। ମସଲା ମାନେ ଆମେ ହଳଦୀ ନେଇପାରିବା, ତାପରେ ରସୁଣ, ଅଦା, ଗୋଲମରିଚ, ଲବଙ୍ଗ, ଏସବୁ ଜିନିଷ ଦେହ ପ୍ରତି ସବୁବେଳେ ସ୍ୱାସ୍ଥ୍ୟକର। ଆଉ ସେଥିରେ ଥିବା ଯୋଉ ଆପଣଙ୍କର ରାସାୟନିକ ଯୌଗିକ, ଯେମିତିକି ପୂର୍ବ ପର୍ଯ୍ୟାୟରେ ମୁଁ କହିଥିଲି ଯେ ନାଇଁ, କୁକୁରମିନ୍ ହେଉଛି ହଳଦୀରେ ଅଛି, ଯେମିତିକି ଅଦାରେ ଆପଣଙ୍କର ସେମିତି ଜିଞ୍ଜରଲ ଗୋଟେ କେମିକାଲ କମ୍ପାଉଣ୍ଡ, ରସୁଣର ହେଉଛି ଏଲିସନ, ଗୋଲମରିଚର ଅଛି ପାଇପରିନ୍, ଏବଂ ଲବଙ୍ଗର ଗୋଟେ ଅଛି ସେମିତି। ଏସବୁ ରାସାୟନିକ ଯୌଗିକ ଏଗୁଡ଼ିକର ଆମାଉଣ୍ଟ ଆମର ଖାଦ୍ୟରେ ରହିବା ଦରକାର, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଆମର ଯେଉଁ ସେଲ୍ କିମ୍ବା କୋଷକୁ ଆକ୍ଟିଭ୍ ମଧ୍ୟ କରିଥାଏ ଏବଂ ସେଲ୍କୁ ସେ ଅକ୍ସିକରଣ ଜନିତ କ୍ଷତିରୁ ମଧ୍ୟ ସୁରକ୍ଷା କରିଥାଏ।
0: ଆଜ୍ଞା ସାର।

0: ଠିକ କଥା କହିଲେ, ଏହା ରୋଗ ପ୍ରତିରୋଧକ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ ଏ ମସଲା ଗୁଡ଼ିକ। ତେବେ ଏଲର୍ଟ ପ୍ରତିକ୍ରିୟା ଖାଦ୍ୟର ସ୍ୱାଦ ରଙ୍ଗ ଓ ସୁଗନ୍ଧ ସୃଷ୍ଟିରେ କିପରି ଭୂମିକା ଗ୍ରହଣ କରିଥାଏ ବୋଲି ଆପଣ କହିବେ ସାର୍?
1: ଦେଖନ୍ତୁ, ୟା ପୂର୍ବରୁ ମୁଁ ଆପଣଙ୍କୁ ତ ନିଶ୍ଚୟ କହିବି ଯେ ମେଲାଟ ପ୍ରତିକ୍ରିୟା କାହିଁକି ଆମେ କରୁ, କାହିଁକି ନା ଆମେ ହ୍ୟୁମାନ ଟେଣ୍ଡେନ୍ସି ଆମର ଅଛି ଯେ ଗୋଟେ ଜିନିଷ ଯଦି ଆମକୁ ଭଲ ଦେଖାଯାଏନି ଆମେ ତାକୁ କେବେ ହେଲେ ଗ୍ରହଣ କରୁନା। ତ ତେଣୁ ଏ ମେଲାଟ ପ୍ରୋସେସରେ କ'ଣ କରନ୍ତି ନା ଖାଦ୍ୟର ଟେଷ୍ଟ, ତାର କଲର୍ ଆଉ ତାର ଯୋଉ ସ୍ମେଲ, ତାକୁ ସେମାନେ ଚେଞ୍ଜ କରନ୍ତି। ଏ ମେଲାଟ ପ୍ରତିକ୍ରିୟାରେ ଆମର ରସାୟନିକ ବିଜ୍ଞାନ କ'ଣ କହେ ନା ଆମିନୋ ଏସିଡ୍ କିମ୍ବା ଆମର ଆମିନୋ ଅମ୍ଳ ଏବଂ ଆପଣଙ୍କର ରିଡ୍ୟୁସ୍ ସୁଗର ଯୋଉଟାକି ଆମେ ଗ୍ଲୁକୋଜ୍ କହନ୍ତି, ତାହା ମଧ୍ୟରେ ଗୋଟେ ରିଆକ୍ସନ୍ ହୁଏ କିମ୍ବା ତାର ରସାୟନିକ ପ୍ରତିକ୍ରିୟା ହୁଏ, ଯାହାଦ୍ୱାରା କି ସେ ଉଚ୍ଚ ତାପମାତ୍ରାରେ ଏସବୁ ଖାଦ୍ୟ ପଦାର୍ଥର ରଙ୍ଗକୁ ପରିବର୍ତ୍ତନ କରିଥାଏ। ତେଣୁ ଆମେ ବର୍ତ୍ତମାନ ଜାଣିବା ଦରକାର ଯେ ଯଦି ଆମର ଆମିନୋ ଏସିଡ୍ କିମ୍ବା ଏ ଯୋଉ ଆମିନୋ ଅମ୍ଳ ଉଚ୍ଚ ତାପମାତ୍ରାରେ ତାର ବିକୃତିକରଣ ହେଇଯାଏ ତାହେଲେ ସେଟା ଆଉ ଆମର ୟୁଜ୍ଫୁଲ୍ ଆସେନି। ତେଣୁକରି ବହୁତ କ୍ଷେତ୍ରରେ ମେଲାଟ ପ୍ରତିକ୍ରିୟାରୁ ଆମେ ଯାହା ଯେମିତି ଖାଦ୍ୟର ରଙ୍ଗ ଆଉ ତାର ସ୍ୱାଦ ସୁଗନ୍ଧ ଆମେ ପରିବର୍ତ୍ତନ କରିବା ପାଇଁ ଚାହାନ୍ତି, ତାହା ସବୁବେଳେ ଦେହ ପ୍ରତି ତାହା ସ୍ୱାସ୍ଥ୍ୟକର ନୁହଁ କିନ୍ତୁ ଆକର୍ଷଣୀୟ ନିଶ୍ଚୟ।
0: ଠିକ କଥା କହିଲେ, ଯୋଉଟା କହିବାକୁ ଗଲେ ଯେମିତି ସ୍ୱାଦ ରଙ୍ଗ ସୁଗନ୍ଧ ସବୁଗୁଡ଼ିକ ଆମ ଶରୀର ପାଇଁ ସେତିକି ଉପକାରୀ ବି ନଥାଏ। ଠିକ କଥା କହିଲେ ସାର୍। ତେବେ ସାର୍, ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟରେ ବ୍ୟବହୃତ ରାସାୟନିକ ଯୋଗକ ବା ଆଡିଟିଭ୍ସ ମାନବ ସ୍ୱାସ୍ଥ୍ୟ ପାଇଁ କେଉଁ ସମ୍ଭାବ୍ୟ ବିପଦ ସୃଷ୍ଟି କରିପାରେ ବୋଲି ଆପଣ କହିବେ ସାର୍?
1: ମୁଁ ଆପଣଙ୍କୁ ଆଗରୁ କହି ରଖିଛି, କୌଣସି ଜିନିଷର ଆମେ ଯଦି ଲିମିଟେସନ ବାହାରକୁ ଯିବା ତାହେଲେ ତାହା ସବୁବେଳେ କ୍ଷତିକାରକ। ସେମିତି ଆମେ ଯଦି ରନ୍ଧନ ପ୍ରକ୍ରିୟାରେ ଆମେ ଯଦି ତାପମାତ୍ରାକୁ ବହୁତ ବଢ଼ାଇବା ମଧ୍ୟ ତାହେଲେ ଆମର ରାସାୟନିକ ପଦ୍ଧତି ଅନୁସାରେ ଆମର ଖାଦ୍ୟରେ ଯେଉଁ ପ୍ରୋଟିନ୍ କିମ୍ବା କାର୍ବୋହାଇଡ୍ରେଟ୍ ଅଛି ତାହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ହେଇନଥାଏ। ତ ସେମିତି ଆପଣଙ୍କର ଯୋଉ ଅତ୍ୟଧିକ ପ୍ରକ୍ରିୟାକୃତ ଅର୍ ଆମେ ଯୋଉ କହନ୍ତି ପ୍ରୋସେସ୍ ଫୁଡ୍, ପିଜ୍ଜା, ବର୍ଗର୍, ଏସବୁ ହେଉଛି ତାର ପରଫେକ୍ଟ ଏକ୍ସାମ୍ପଲ ଆପଣ କହିପାରିବେ। ତ ପ୍ରକ୍ରିୟାକୃତ ଖାଦ୍ୟରେ ସଂରକ୍ଷକ ମଧ୍ୟ ଆମେ ବ୍ୟବହାର କରୁ, କାହିଁକି ନା ଆମେ ସବୁବେଳେ ଚାହାନ୍ତି ଯେ ତାର କଲର୍ଟା ଟିକେ ଡିଫରେଣ୍ଟ ଦରକାର। ରସଗୋଲା ଆପଣ ଖାଇବେ ସମସ୍ତେ ଧଳା ୟୁଜ୍ କରିବେ, ଆମେ ତାକୁ ଟିକେ ଅରେଞ୍ଜ କରିବା। ତ ସେସବୁ ଯୋଉ କୃତ୍ରିମ ରଙ୍ଗ ଯୋଉ ଆମେ ବ୍ୟବହାର କରନ୍ତି ଏବଂ ତା ସହିତ ମଧ୍ୟ ମିଠା କାରକ ଭଳି ରାସାୟନିକ ଯୋଗକ କିମ୍ବା ଯୋଉ ଆପଣ କହନ୍ତି ରାସାୟନିକ କମ୍ପୋଜିଟ୍ ଆମେ ୟୁଜ୍ କରୁ, ସବୁବେଳେ ତାହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇନଥାଏ ଏବଂ ବହୁତ ସମୟରେ ଦେଖାଯାଇଛି ଯେ ଏଗୁଡ଼ିକ ସୁରକ୍ଷିତ ହେଲେ ମଧ୍ୟ ତାହା ଖାଦ୍ୟକୁ ବହୁତ ଦିନ ପର୍ଯ୍ୟନ୍ତ ଭଲ ଅବସ୍ଥାରେ ରଖିଲେ ମଧ୍ୟ ଶରୀରର ବହୁତ ସାରା ରୋଗକୁ ବଢ଼ାଇ ଦେଇଥାଏ, ଯେମିତିକି ଆପଣଙ୍କର ବ୍ଲଡ୍ ପ୍ରେସର କିମ୍ବା ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍ ଆଉ ଅନ୍ୟାନ୍ୟ ବହୁତ ସାରା ଓବେସିଟି ସେସବୁ ଜିନିଷ ତାକୁ ବଢ଼ାଇଥାଏ। ତେଣୁକରି ଏଠି ଆମେ କହି ରଖିବା ଦରକାର ଯେ ଏସବୁ ଜିନିଷର ଆମକୁ ଗୋଟେ ପ୍ରପର ସନ୍ତୁଳିତ କିମ୍ବା ପ୍ରପର ବାଲାନ୍ସ ଦରକାର,
0: ବାଲାନ୍ସ ଡାଏଟ୍ ଦରକାର। ଆଜ୍ଞା, ଠିକ କଥା କହିଲେ। ପ୍ରକୃତରେ ଯାହା ଆମକୁ ପାଟିକୁ ସୁଆଦିଆ ଲାଗିଥାଏ କିନ୍ତୁ ଆମ ଶରୀର ପାଇଁ ତାହା କ୍ଷତିକାରକ ହୋଇଥାଏ, ତେଣୁ ନିହାତି ଭାବରେ ଆମେ ଯୋଉ ଖାଦ୍ୟ ଖାଉଛେ ସେ ଉପରେ ମଧ୍ୟ ସମସ୍ତେ ସଚେତନ ହୋଇ ଖାଦ୍ୟ ଗ୍ରହଣ କରିବା ଉଚିତ। ତେବେ ସାର୍, ଖାଦ୍ୟ ସଂରକ୍ଷଣର ପାରମ୍ପରିକ ପଦ୍ଧତି ଓ ଆଧୁନିକ ରାସାୟନିକ ପ୍ରଯୁକ୍ତି ମଧ୍ୟରେ କେଉଁ ସମନ୍ୱୟ ଦେଖାଯାଇଥାଏ?
1: ଦେଖନ୍ତୁ, ଆମେ ଯଦି ପାରମ୍ପରିକ ପଦ୍ଧତିକୁ ପ୍ରଥମେ ଯିବା, ଯେମିତିକି ଆମର ଶୁଖାଇବା, ଲୁଣ କିମ୍ବା ତେଲରେ ତାକୁ ସଂରକ୍ଷଣ କରିବା ଏବଂ ଗାଞ୍ଜନ ଆଦି ପଦ୍ଧତିରେ ତାର ଜଳର ପରିମାଣ କମାଇବା, ଏସବୁ ଜିନିଷରେ ଆପଣ ଦେଖିବେ ଯେ ଅଣୁଜୀବର ବୃଦ୍ଧିକୁ ସେ ରୋକିଦେଇଥାଏ। କିନ୍ତୁ ଆଧୁନିକ ପ୍ରଯୁକ୍ତି ତଥା ଶୀତଳୀକରଣ, ଯେମିତିକି ଆମେ କହନ୍ତି କୋଲ୍ଡ ଷ୍ଟୋରେଜ, ଆମର ଯେମିତି ଅଛି କି ଆମ୍ବ ସେ ତାର ଗୋଟେ ପର୍ଟିକୁଲାର ସିଜନରେ ମିଳିବ, କିନ୍ତୁ ଯଦି ଆପଣ କୋଲ୍ଡ ଷ୍ଟୋରେଜ ରଖିବେ ତାହେଲେ ସେ ସବୁବେଳେ ଆପଣଙ୍କୁ ଆଭେଲେବୁଲ ହେଇପାରିବ। ତ ସେଇଟା ଗୋଟେ ଜିନିଷ। ଆଉ ଗୋଟେ ହଉଛି ଆପଣଙ୍କର ଶୂନ୍ୟ ଚାପ ପ୍ୟାକିଂ। ଶୂନ୍ୟ ଚାପ ପ୍ୟାକିଂ ମାନେ ପୁରା ଭ୍ୟାକ୍ୟୁମ୍ କ୍ରିଏଟ୍ କରାହବ, ସେ ଆପଣଙ୍କର ପ୍ୟାକିଂ ତାକୁ କରାଯିବ ଏବଂ ନିରାପଦ ସଂରକ୍ଷଣ ର ବ୍ୟବହାର ଖାଦ୍ୟର ଗୁଣବତ୍ତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରଖେ, କିନ୍ତୁ କିଛିଟା ସମୟରେ ତାହା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ନିରାପଦ ନୁହେଁ।
0: ଠିକ କଥା କହିଲେ। ତେବେ ଆଉ ଗୋଟେ ସାର୍, ଯେମିତିକି ଫର୍ମେଣ୍ଟେସନ ପ୍ରକ୍ରିୟା କିପରି ଖାଦ୍ୟର ପୋଷକ ମୂଲ୍ୟ ଓ ଜୈବ ଉପଲବ୍ଧତାକୁ ବୃଦ୍ଧି କରିଥାଏ?
1: ଦେଖନ୍ତୁ, ମୁଁ ଆଗରୁ ମଧ୍ୟ ଗୋଟିଏ ପ୍ରଶ୍ନ ଉତ୍ତରରେ କହିଥିଲି ଯେ ଫର୍ମେଣ୍ଟେସନ ଗୋଟେ ରାସାୟନିକ ପ୍ରକ୍ରିୟା।

0: ଯେଉଁଠିକି ଆମର ବେନିଫିସିଆଲ ବ୍ୟାକ୍ଟେରିଆକୁ ସେ ବଢ଼େଇଥାଏ। କିମ୍ବା ଫର୍ମେଣ୍ଟେସନ ସମୟରେ କ'ଣ ହୁଏ ନା, ମୁଁ ଆପଣଙ୍କୁ ଆଗରୁ ମଧ୍ୟ କହିଥିଲି ଯେ ଲାକ୍ଟିକ ଏସିଡ୍ର ଯେଉଁ ଏନ୍ଜାଇମ୍ ଏବଂ ଆପଣଙ୍କର କାର୍ବୋହାଇଡ୍ରେଟ୍, ସେ ଦୁଇଟାର ରାସାୟନିକ ପ୍ରକ୍ରିୟା ଆପଣଙ୍କର ଲାକ୍ଟିକ ଏସିଡ୍କୁ ଉତ୍ପାଦନ କରେ ଏବଂ ସେ ଲାକ୍ଟିକ ଏସିଡ୍ ଆପଣଙ୍କର ମିଲ୍କକୁ ଦହି କରାଇଥାଏ। ତ ଏହା ଫଳରେ ଆମର ଦୁଇଟା ଜିନିଷ ଲାଭ ହୁଏ। ଗୋଟେ ହେଉଛି ଯେ ଆପଣଙ୍କର ହଜମ ପ୍ରୋସେସ୍ଟା ଅଧିକ ହୁଏ ଏବଂ ସେଥିରେ ମଧ୍ୟ ଆମେ ବହୁତ ସାରା ମିନେରାଲ, ଯେଉଁଟାକି ଆମେ ଆଇରନ୍, କ୍ୟାଲସିୟମ୍, ଜିଙ୍କ ଏସବୁର ବୃଦ୍ଧି ମଧ୍ୟ ହୋଇଥାଏ। ତ ଫର୍ମେଣ୍ଟେସନ ପ୍ରୋସେସ୍ରେ ଆମେ ମିନେରାଲ ମଧ୍ୟ ବହୁତ ଆମ ମାନେ ଶରୀର ଭିତରକୁ ନେଇଥାନ୍ତି। ଏହା ସହିତ ଆପଣଙ୍କର ଯେମିତିକି ମୁଁ କହିଥିଲି ବହୁତ ସାରା ବେନିଫିସିଆଲ କିମ୍ବା ଉପକାରୀ ଜୀବାଣୁ ମଧ୍ୟ ବୃଦ୍ଧି ହୋଇଥାଏ, ଆଉ ଇନଡାଇରେକ୍ଟଲି ଓ ଡାଇରେକ୍ଟଲି ସେ ଆମର ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ।
1: ଆଜ୍ଞା, ଏଇଟା ବହୁତ ଭଲ କଥା କହିଲେ ସାର୍। ତେବେ ଆଉ ଗୋଟେ କଥା ଆପଣ ଜାଣିଥିବେ, ଯେମିତି ରୋଷେଇ ଘରେ ବ୍ୟବହୃତ ହେଉଥିବା ବିଭିନ୍ନ ଧାତୁ ପାତ୍ରରେ ମଧ୍ୟ ଆମର ରାସାୟନିକ ଗୁଣବତ୍ତା ଦେଖିବାକୁ ମିଳିଥାଏ। କହିବେ କି ରୋଷେଇ ଘରରେ ଯେଉଁ ବ୍ୟବହୃତ ହେଉଥିବା ଧାତୁ ପାତ୍ର ରାସାୟନିକ ଗୁଣ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷାକୁ କିପରି ପ୍ରଭାବିତ କରିଥାଏ?
0: ଦେଖନ୍ତୁ, ଏହାର ତ ବହୁତ ମୂଲ୍ୟବୋଧ ଅଛି। ଆମେ ବିଭିନ୍ନ ପ୍ରକାର ଧାତୁ ପାତ୍ର ବ୍ୟବହାର କରୁଛନ୍ତି, ରୋଷେଇରେ ବ୍ୟବହାର କରୁଛନ୍ତି। ଯେମିତିକି ଆପଣ କହିପାରିବେ ଯେ ପାଣି ପିଇବା ପାଇଁ ଆମେ ମୋଷ୍ଟଲି ପ୍ରିଫର କରନ୍ତି ତମ୍ବାର ପାତ୍ର, ତ ସେମିତି ମୁଁ ଯଦି କହିବି ଯେ ଧାତୁ ପାତ୍ରର ରାସାୟନିକ ଗୁଣ ବିଷୟରେ, ତାହା ଖାଦ୍ୟର ଗୁଣବତ୍ତାକୁ ବହୁତ ପ୍ରଭାବିତ କରିଥାଏ। ଯଦି ଆମେ କିଛିଟା ଉଦାହରଣ ନେବା, ଯେମିତିକି ଲୌହ ପାତ୍ରରେ ରାନ୍ଧିଲେ ଖାଦ୍ୟରେ ଲୌହର ପରିମାଣ ବଢ଼ିଥାଏ, ଆଇରନ୍ ରିଲେଟେଡ୍ ଯଦି ଆପଣଙ୍କର କିଛି ୟୁଟେନ୍ସିଲ୍ ଅଛି ସେଥିରେ ଯଦି ଆପଣ ରୋଷେଇ କରିବେ, ତାହେଲେ ଆପଣଙ୍କର ଆଇରନ୍ କଣ୍ଟେଣ୍ଟ ମଧ୍ୟ କିଛି ଆପଣଙ୍କର ବଡିକୁ ଯିବ,
1: ତାର
0: ପ୍ରଭାବ ପଡିବ। ସବୁଠାରୁ ଆପଣଙ୍କର ଉତ୍ତମ ପାତ୍ର ଯୋଉଟାକି ଆମେ ବ୍ୟବହାର କରିପାରିବା, ଯେମିତି ଷ୍ଟେନ୍ଲେସ୍ ଷ୍ଟିଲ୍, କାହିଁକି ନା ସେ ଆପଣଙ୍କର ଯଦି କୌଣସି ଏସିଡିକ୍ ନେଚର ଅଛି କୌଣସି ଖାଦ୍ୟର, ତାହେଲେ ସେ ତାକୁ ନଷ୍ଟ କରିପାରିବନି,
1: ରିଆକ୍ସନ୍
0: ଆପଣଙ୍କର ରାସାୟନିକ କୌଣସି ପ୍ରକ୍ରିୟା ହେବନି। ତେଣୁକରି ଷ୍ଟେନ୍ଲେସ୍ ଷ୍ଟିଲ୍କୁ ସବୁବେଳେ ରାସାୟନିକ ପଏଣ୍ଟ ଅଫ୍ ଭ୍ୟୁରୁ ତାକୁ ଷ୍ଟେବୁଲ୍ ୟୁଟେନ୍ସିଲ୍ ହିସାବରେ ଗ୍ରହଣ କରାଯାଇଥାଏ। ଏଥିରେ ଆହୁରି ଗୋଟିଏ ଜିନିଷ ଅଛି, ଯେମିତିକି ଆଲୁମିନିୟମ, ବହୁତ ଜାଗାରେ ମଧ୍ୟ ଆଲୁମିନିୟମ କିମ୍ବା ତମ୍ବା ପାତ୍ର ମଧ୍ୟ ବ୍ୟବହାର କରାଯାଇଥାଏ। ତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯଦି ଆପଣ ରଖିବେ, ତାହେଲେ ଆଲୁମିନିୟମ ଏବଂ ତମ୍ବାର ସୂକ୍ଷ୍ମ କଣିକା ଖାଦ୍ୟରେ ମଧ୍ୟ ମିଶିପାରେ। ସେ ଯେଉଁ ସୂକ୍ଷ୍ମ କଣିକା କିଛିଟା ସମୟରେ ତାହା ଦେହ ପାଇଁ ହିତକରକ ହୋଇଥାଏ, କିଛିଟା ସମୟରେ ତାହା ଦେହ ପାଇଁ ଅହିତକର ମଧ୍ୟ ହୋଇଥାଏ।
1: ଆଜ୍ଞା, ସେଇଟା ଠିକ କହିଲେ। ତାର ରିଆକ୍ସନ ଅଛି, ଆଉ ଯାହାଦ୍ୱାରା କି ମେ ବି ମାନେ ଆମ ଉପରେ ଭଲ ପ୍ରଭାବ ପକେଇପାରେ, ନହେଲେ ଖରାପ ପ୍ରଭାବ ମଧ୍ୟ ପକେଇଥାଏ। ସେଇ ଦୃଷ୍ଟିରୁ ଆପଣ ଯେମିତି କହିଲେ ଷ୍ଟିଲ୍ ୟୁଟେନ୍ସିଲ୍ ବ୍ୟବହାର କରିଲେ ମାନେ ରାସାୟନିକ ତାର ଯୋଉ ପ୍ରଭାବଟା ପଡିନଥାଏ। ତେବେ ଖାଦ୍ୟରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଡିକ ଅକ୍ସିକରଣ ପ୍ରକ୍ରିୟାକୁ କିପରି ରୋକିଥାଏ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାରେ କଣ ଭୂମିକା ନିର୍ବାହ କରିଥାଏ?
0: ଦେଖନ୍ତୁ, ଆଣ୍ଟିଅକ୍ସିଡେଣ୍ଟ ଆମେ ଯୋଉ କହୁଛନ୍ତି, ତାହା ମୁକ୍ତମୌଳ କିମ୍ବା ଫ୍ରି ରେଡିକାଲକୁ ନିଷ୍କ୍ରିୟ କରିଥାଏ। କାହିଁକି ନା ଫ୍ରି ରେଡିକାଲ ଯଦି ଆପଣଙ୍କର ସ୍ୱାସ୍ଥ୍ୟରେ ରହିଲା, ତାହେଲେ ତାହା ବିଭିନ୍ନ ପ୍ରକାର ଆପଣଙ୍କର ଜୈବ ପଦାର୍ଥ ସହିତ ରାସାୟନିକ ପ୍ରକ୍ରିୟା ଦ୍ୱାରା ତାକୁ ସେ ନିଷ୍କ୍ରିୟ କରିଥାଏ। ତେଣୁକରି ଆଣ୍ଟିଅକ୍ସିଡେଣ୍ଟ ଆପଣଙ୍କର ନିହାତି ଦରକାର, ଯାହା ଆପଣଙ୍କର ଫ୍ରି ରେଡିକାଲକୁ ନିଷ୍କ୍ରିୟ କରି ଆପଣଙ୍କର ସେଲ୍ କିମ୍ବା କୋଷକୁ ଅକ୍ସିକରଣ ଜନିତ କ୍ଷତିରୁ ସୁରକ୍ଷା କରିଥାଏ। ଯେମିତିକି ଆପଣ ବିଭିନ୍ନ ପ୍ରକାର ଫଳ, ପନିପରିବା ଓ ମସଲାରେ ଥିବା ଭିଟାମିନ୍ ସି କିମ୍ବା ବିଭିନ୍ନ ପ୍ରକାର ଭିଟାମିନ୍ ସି ଇ କିମ୍ବା ହଳଦୀରେ ଥିବା କୋକୁମିନ୍ ଏବଂ ବିଭିନ୍ନ ପଲିଫେନଲ ଶରୀରର ପ୍ରତିରକ୍ଷା କ୍ଷମତା ବଢ଼ାଇବା ସହିତ ବିଭିନ୍ନ ପ୍ରକାର ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
1: ଆଜ୍ଞା, ତ କହିବାକୁ ଗଲେ ଏଇଟା ଆଣ୍ଟିଅକ୍ସିଡେଣ୍ଟଟା ଆମ ଶରୀର ପାଇଁ ବହୁତ କିଛି ଉପକାରୀ ଅଟେ। ତେବେ ସାର୍, ଆମର ରୋଷେଇ ଘରର ରସାୟନ ସମ୍ପର୍କରେ ବୈଜ୍ଞାନିକ ସଚେତନତା ବୃଦ୍ଧି କରିବା ଦ୍ୱାରା ସୁସ୍ଥ ଓ ସ୍ଥାୟୀ ଜୀବନଶୈଳୀ ଗଠନରେ କିପରି ସହାୟତା ମିଳିପାରିବ ବୋଲି ଆପଣ କହିବେ?
0: ଦେଖନ୍ତୁ ରୋଷେଇ ଘରର ରସାୟନ ସମ୍ପର୍କରେ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ସବୁ ଆମେ ଡିସ୍କସନ୍ କଲେ ସେଥିରୁ ଆମେ କହିପାରିବା ଯେ ସମସ୍ତଙ୍କର ସେଇ ରୋଷେଇ ଘରର ରସାୟନ ସମ୍ପର୍କରେ ଜ୍ଞାନ ରହିବା ଦରକାର। କାହିଁକି ନା ଆମେ ବର୍ତ୍ତମାନ ଦେଖନ୍ତୁ ଆମେ ଦୈନନ୍ଦିନ ଜୀବନରେ ଭାତ ଡାଲି କିମ୍ବା କୌଣସି

0: ପନିପରିବା ରନ୍ଧନ ପ୍ରକ୍ରିୟାରେ ତାର ସବୁ ବ୍ୟବହାର କରୁଛନ୍ତି, ଭାତକୁ କେତେ ତାପମାତ୍ରା ପର୍ଯ୍ୟନ୍ତ ଆମେ ତାକୁ ରଖିବା, ଯାହା ଆମର ଖାଇବା ଏବଂ ଶରୀର ପାଇଁ ଉପକାରୀ ହବ, ଆମେ ମାନେ କେତେ ସମୟ ଆମେ ଯଦି ଚାଉଳକୁ ସିଝାଇବା ତାହା ଆମେ ହଜମ କରିପାରିବା ଭଲ ଭାବରେ, ତ ସେସବୁ ପ୍ରକାର ଜ୍ଞାନ ଆମର ରହିବା ଦରକାର। କାହିଁକି ନା ଅନ୍ୟ ପକ୍ଷରେ ଆମେ ଯଦି ଦେଖିବା ରସାୟନ ଜ୍ଞାନ ଆମେ ରୋଷେଇ ଘରେ ଯଦି ତାକୁ ୟୁଜ୍ କରିପାରିବା ତାହେଲେ ଆମେ ଯେକୌଣସି ଜିନିଷର ରନ୍ଧନ ପ୍ରଣାଳୀ ଆମେ ଜାଣିପାରିବା। ତା ସହିତ ଆମେ ମଧ୍ୟ ଜାଣିପାରିବା ଯେ କୌଣସି ଖାଦ୍ୟକୁ ଆମେ ନଷ୍ଟ ନ କରିବା, ଯୋଉଟାକି ଆମେ କହିପାରିବା ଯେ ଖାଦ୍ୟ ଅପଚୟ ରୋକିପାରିବା, ଏବଂ ଖାଦ୍ୟର ସବୁ ପ୍ରକାର କେମିତି ବ୍ୟବହାର କରିବା, କେତେ ତାପମାତ୍ରା ରଖିବା, କେଉଁ ପ୍ରକାର ୟୁଟେନ୍ସିଲ୍ ଆମେ ୟୁଜ୍ କରିବା, ଏସବୁ ପ୍ରକାର ଜ୍ଞାନ ଆମର ରହିବା ଦରକାର। ଏସବୁ ଦ୍ୱାରା ଆପଣଙ୍କର ମଧ୍ୟ ଖାଦ୍ୟାଭ୍ୟାସ ଯୋଉ ଆମର ଯୋଉ କହନ୍ତି ଡାଏଟ୍ କଣ୍ଟ୍ରୋଲ କିମ୍ବା ଗୋଟେ ପର୍ଟିକୁଲାର ଫୁଡ୍ ଡିସିପ୍ଲିନ୍, ଆମେ ନିଜକୁ ମଧ୍ୟ ଡିସିପ୍ଲିନ୍ ହିସାବରେ ଆମେ
1: ସାମିଲ କରିବା। ତେବେ ସେ ରୋଷେଇ ଘର ସହିତ ରସାୟନ ବିଜ୍ଞାନର କଣ ସମ୍ପର୍କ ରହିଛି ସେ ଉପରେ ଟିକେ କହିଲେ ଭଲ ହବ।
0: ଦେଖନ୍ତୁ, ମୁଁ ଆପଣଙ୍କୁ ୟା ପୂର୍ବରୁ ଦୁଇଟି ଉଦାହରଣ ଦେଇଥିଲି, ଗୋଟେ ହଉଛି ଆପଣଙ୍କର ମିଲ୍କରୁ କେମିତି ଦହି ତିଆରି ହୁଏ ଯୋଉଥିରେ କି ଆପଣଙ୍କର ରସାୟନ ବିଜ୍ଞାନ ଓତପ୍ରୋତ ଭାବେ ଜଡିତ, ଏବଂ ଆଉ ଗୋଟେ ମଧ୍ୟ ମୁଁ ଆପଣଙ୍କୁ ଏକ୍ସାମ୍ପଲ ଦେଇଥିଲି, ଦହି ହଉଛି ଗୋଟେ ସେ ଫର୍ମେଣ୍ଟେସନ ପ୍ରୋସେସ ଯୋଉଟା ମାନେ ମିଲ୍କରୁ ଦହି ହଉଛି, ତ ସେମିତି ଆମେ ଯଦି ବିରିକୁ ଆମେ ତାକୁ ପେଶିକି ଆମେ ତାକୁ ଯଦି ବହୁତ ସମୟ ପର୍ଯ୍ୟନ୍ତ ରଖିଦବା ତାହେଲେ ସେ ମଧ୍ୟ ଫର୍ମେଣ୍ଟେସନ ହୁଏ, ଆଉ ସେ ଫର୍ମେଣ୍ଟେସନ ଆପଣଙ୍କ ଖାଇଲା ବେଳେ ଆପଣ ଦେଖିବେ ତାର ସ୍ମୁଥନେସ୍ଟା ଟିକେ ବଢିଥାଏ। ଫର୍ମେଣ୍ଟେସନ ହଉଛି ଗୋଟେ କେମିକାଲ ପ୍ରୋସେସ ଆପଣଙ୍କର, ଆଉ ସେ ଫର୍ମେଣ୍ଟେସନ ଦ୍ୱାରା ଆପଣ ଯେତେବେଳେ ବିରିରୁ ଚକୁଳି କିମ୍ବା ଇଡ୍ଲି କରନ୍ତି କିମ୍ବା ତାକୁ ଖାଆନ୍ତି ତାହାର ମଧ୍ୟ ସଫ୍ଟନେସ୍ ଆଉ ଟେଷ୍ଟ ମଧ୍ୟ ଡିଫରେଣ୍ଟ ଆସିଥାଏ। ସେମିତି ଆପଣ କାକରା ପିଠା ପାଇଁ ମଧ୍ୟ ଯୋଉ ପିଠଉକୁ କିଛି ସମୟ ରଖିଦେଇଥାନ୍ତି ତାହା ମଧ୍ୟ ଆପଣଙ୍କର ସଫ୍ଟନେସ୍କୁ ଚେଞ୍ଜ କରିଥାଏ। ଏହାଦ୍ୱାରା ସେଥିରେ ପ୍ରଥମ ଜିନିଷ ହଉଛି ତାର ସଫ୍ଟନେସ୍, ଦ୍ୱିତୀୟ ଜିନିଷ ହଉଛି ଏଥିରେ ଥିବା ଅଣୁଜୀବ ମାନେ ମଧ୍ୟ ଗ୍ୟାସ୍ ସୃଷ୍ଟି କରିଥାନ୍ତି ଯାହା ପିଠାକୁ ନରମ କରିଥାଏ। ଆମେ ଯଦି ତା ଭିତରକୁ ଯିବା ଯିବା କେମିତି ହଉଛି ତାହେଲେ ସେ ଯୋଉ ଅଣୁଜୀବ ମାନଙ୍କ ସୃଷ୍ଟି ହଉଛି ତାର ଭୂମିକା କଣ, ଆଉ ସିଏ ତାକୁ କେମିତି ସଫ୍ଟ କରିଥାଏ, ସଫ୍ଟ କଲେ ମାନେ ଆଉ ଟିକେ ହାଲକା ମଧ୍ୟ
1: କରିଥାଏ।
0: ହଁ, ଆଉ ଗୋଟେ ଜିନିଷ ହଉଛି ଆମେ ଖାଇବା ସୋଡ଼ାର ପ୍ରଭାବ, ଆମେ ବହୁତ ସମୟରେ ଆମେ ଖାଇବା ସୋଡ଼ା ୟୁଜ୍ କରନ୍ତି କାହିଁକି ନା ଜଲ୍ଦି ଟିକେ ସିଝିଯିବ। ମନେକର ଆମେ ଡାଲି ହରଡ଼ ଡାଲିରେ ରୋଷେଇ କରୁଛନ୍ତି, ଡାଲି କରୁଛନ୍ତି ତ ସେଥିରେ ଆମେ ଟିକେ ଖାଇବା ସୋଡ଼ା ପକେଇ ଦିଅନ୍ତି, ତ ସେଥିରେ କଣ ହୁଏ ନା ତାର ତ କାର୍ବନ୍ ଡାଇଅକ୍ସାଇଡ୍ ଅଛି, କାର୍ବନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ଛାଡ଼ିଥାଏ, ଆଉ କାର୍ବନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ଯୋଗୁଁ ଆପଣଙ୍କର ଡାଲି ଶୀଘ୍ର ସିଝି ଯାଇଥାଏ। ତା ଛଡ଼ା ଅନ୍ୟ ବହୁତ ସାରା ଜିନିଷ ଅଛି ଯୋଉଟାକି ଖାଇବା ସୋଡ଼ାର ପ୍ରଭାବ ଥାଏ, ଆପଣଙ୍କର ଯେମିତି ଲୋକାଲ ଯଦି ଖାଇବା କିଛି ଦେଖିବେ ଯେମିତିକି ବାରିପଦାର ମୁଢ଼ି ମାଂସ ହେଉ କିମ୍ବା ବରା ପିଆଜି ହେଉ, ସେଗୁଡ଼ିକ ମୁଡ଼ିମୁଡ଼ିଆ କିମ୍ବା ଫୁଲ୍କା କରିବା ପାଇଁ ଖାଇବା ସୋଡ଼ା ବ୍ୟବହାର କରାଯାଇଥାଏ। ତ ତେଣୁ ଏମିତି ବହୁତ ସାରା ଏକ୍ସାମ୍ପଲ ଅଛି ଯୋଉଟାକି ଆପଣଙ୍କର ସମୟ ତ ଆପଣଙ୍କୁ କେବେ ଆଲାଉ କରିବନି ସବୁ ଯାକ ଡିସ୍କସନ କରିବା ପାଇଁ, ତେଣୁ ଏସବୁ କିଛିଟା ଏକ୍ସାମ୍ପଲ ଅଛି ଯୋଉଥିରେ କି ଆପଣ ଦେଖିପାରିବେ ଯେ କେମିଷ୍ଟ୍ରି କିମ୍ବା ରସାୟନ ବିଜ୍ଞାନର କଣ ପ୍ରଭାବ ଅଛି ଆପଣଙ୍କର ଦୈନନ୍ଦିନ ଜୀବନରେ।
1: ଆଜ୍ଞା ସାର୍, ସାର୍ ବହୁତ ଭଲ କଥା କହିଲେ, ପ୍ରକୃତରେ ଆମ ରୋଷେଇ ଘରେ ଜାଣିନଥାଉ ଯେ ତା ଭିତରେ ରସାୟନ ବିଜ୍ଞାନ ମଧ୍ୟ ଲୁଚି ରହିଛି। ଠିକ କଥା କହିଲେ ସାର୍, ପ୍ରକୃତରେ ସବୁ ମସଲା ହଉ ସେ ମାନେ ଆମର ଯୋଉ ସବୁ ଖାଦ୍ୟପେୟର ତ ସନ୍ତୁଳନ ବଜାୟ ରଖିବା ନିହାତି ଜରୁରୀ, ଏଇଟା ସାର୍ ଭଲ କଥା କହିଲେ। ଆଜି ତ ଆମେ ଆପଣଙ୍କଠୁ ଆମର ଯୋଉ ବିଷୟବସ୍ତୁ ଥିଲା ରୋଷେଇ ଘରେ ଲୁଚି ରହିଥିବା ରସାୟନ ଏ ସମ୍ପର୍କରେ ଆପଣ ଖୁବ ସୁନ୍ଦର ଭାବରେ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ଅବଗତ କରାଇଛନ୍ତି। ତେବେ ଶେଷରେ ଆମ ରୋଷେଇ ଘରରେ ଲୁଚି ରହିଥିବା ରସାୟନ ବିଷୟଟି କିପରି ବିଜ୍ଞାନ ଶିକ୍ଷାକୁ ଅଧିକ ବ୍ୟବହାରିକ ଓ ଆକର୍ଷଣୀୟ କରିପାରେ।
0: ଦେଖନ୍ତୁ, ଏପର୍ଯ୍ୟନ୍ତ ଆମେ ଯାହା କିଛି ଡିସ୍କସନ୍ କଲେ ସେ ସବୁଥିରେ ତ ମୁଁ ଆପଣଙ୍କୁ କହିଲି ଯେ ଆମର ରସାୟନ ବିଜ୍ଞାନ କେମିତି ରୋଷେଇ ଘରର ପ୍ରତିଟି ପ୍ରଣାଳୀରେ ବ୍ୟବହାର ହେଉଛି, ତ ସଂକ୍ଷେପରେ ମୁଁ କହିପାରିବି ଯେ ଏହି ବିଷୟ ଆପଣଙ୍କର ଦୈନନ୍ଦିନ ଜୀବନ ସହ ବିଜ୍ଞାନକୁ ସିଧାସଳଖ ଯୋଡ଼ିଥାଏ। କେମିତି, ଯଦି ଛାତ୍ରଛାତ୍ରୀମାନେ ରୋଷେଇ ସମୟରେ ଘଟୁଥିବା ରସାୟନିକ ପ୍ରତିକ୍ରିୟାକୁ ପର୍ଯ୍ୟବେକ୍ଷଣ କରି ପାଠ୍ୟପୁସ୍ତକର ସିଦ୍ଧାନ୍ତକୁ ବ୍ୟବହାର କରିବେ, ଯୋଉଟାକି ଆମେ କହନ୍ତି ଥିଓରି ଆଣ୍ଡ ପ୍ରାକ୍ଟିକାଲ, ତ ଆପଣଙ୍କର ରୋଷେଇ ଘର ପ୍ରାକ୍ଟିକାଲ ଲ୍ୟାବ ହିସାବରେ କାମ କରିବ, ଆପଣଙ୍କର ପୁସ୍ତକ ଆପଣଙ୍କର ଥିଓରିଟିକାଲ ନଲେଜ ଆପଣଙ୍କୁ ଦେବ, ତ ଏହି ପ୍ରକାର ଚିନ୍ତାଧାରା ବୈଜ୍ଞାନିକ ଚିନ୍ତାଧାରା ପର୍ଯ୍ୟବେକ୍ଷଣ କ୍ଷମତା ପରୀକ୍ଷଣ ପ୍ରଭୃତି

0: ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିଥାଏ। ତେଣୁ ବିଜ୍ଞାନ ଶିକ୍ଷା ଅଧିକ ସରଳ ହୋଇଥାଏ ଏବଂ ବ୍ୟବହାରିକ ଓ ଆକର୍ଷଣୀୟ ହୋଇଥାଏ।
1: ଆଜ୍ଞା ସାର୍, ବହୁତ ଭଲ କଥା କହିଲେ ସାର୍। ମୁଁ ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଯେଉଁମାନେ ଶୁଣୁଥିବେ ନିହାତି ଭାବରେ ଆମ ରୋଷେଇ ଘରେ ରହିଥିବା ରସାୟନ ପ୍ରକ୍ରିୟାକୁ ନିହାତି ଭାବରେ ଆମ ଶ୍ରୋତା ଭାଇ ଭଉଣୀ ମାନେ କିଛି କଥା ବୁଝିପାରିଥିବେ ଏବଂ ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମରୁ ଅନେକ ଶିକ୍ଷା ମଧ୍ୟ କରିପାରିଥିବେ। ତେବେ ସାର୍, ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆଉ ଆପଣଙ୍କର ବହୁ ମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି। ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଶ୍ରୋତାବନ୍ଧୁ, ଆପଣ ଏବେ ଶୁଣୁଥିଲେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ। ଆଜିର ଆମ କାର୍ଯ୍ୟକ୍ରମରେ ଆମର ବିଷୟବସ୍ତୁ ଥିଲା ରୋଷେଇ ଘରେ ଲୁଚି ରହିଥିବା ରସାୟନ ବିଜ୍ଞାନ। ସେ ସମ୍ପର୍କରେ ଆଜି ଆଲୋଚନା କରୁଥିଲେ ରାଉରକେଲା ଏନ୍ଆଇଟିର କେମିଷ୍ଟ୍ରି ପ୍ରଫେସର ଶ୍ରୀ ହରେକୃଷ୍ଣ ସାହୁ। ଶ୍ରୋତାବନ୍ଧୁ, ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। କ'ଣ କରିବା କହିଲେ, ସମୟର ଅଧୀନରେ ତ ଆମେ ସମସ୍ତେ ବନ୍ଧା ହୋଇଛେ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏହି ଦିନ ଏହି ସମୟରେ, ଆଉ ଆପଣଙ୍କ ପାଇଁ ନେଇ ଆସିବି ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମରେ ଆଉ ଏକ ନୂଆ ବିଷୟବସ୍ତୁ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ଆପଣଙ୍କ ରେଡିଓ ସାଥୀ ଅନିତାକୁ ନମସ୍କାର।

ଯେମିତି ଶୁଣିଲେ ଶାସ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମରେ ଅଲି ଅକବର ଖାଁଙ୍କର ଶରତ ବାଦନ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଇନ୍ଦ୍ର ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।